ଆକାଶବାଣୀ କେନ୍ଦୁଝର, ଆଜି ଗୁରୁବାର 1948 ଶତାବ୍ଦ, ବୈଶାଖ ମାସର 24 ଦିନ, ଇଂରାଜୀ 2026 ମସିହା ମଇ 14 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:30। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 100.1 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଭକ୍ତିର ଦୁନିଆରେ ରୂପର ସୌନ୍ଦର୍ଯ୍ୟ ବାହ୍ୟ ରଙ୍ଗରେ ନଥାଏ, ଅନୁଭୂତିର ଗଭୀରତାରେ ଲୁଚି ରହିଥାଏ। ସେଇ ମୁହଁ ଯେଉଁ ମୁହଁରେ କରୁଣାର ହସ, ଚକ୍ଷୁରେ ଅପାର ସ୍ନେହ, ଅଧରରେ ଭକ୍ତଙ୍କ ପାଇଁ ଆଶ୍ୱାସନା ଭରି ରହିଥାଏ, ସେଇ ରୂପ ହିଁ ସବୁଠାରୁ ଆକର୍ଷଣୀୟ ହୋଇଥାଏ। ଚକାନୟନ ଶ୍ରୀଜଗନ୍ନାଥଙ୍କର କଳା ମୁଖମଣ୍ଡଳ ଭକ୍ତମାନଙ୍କ ପାଇଁ ହୋଇଥାଏ ଆକର୍ଷଣର କେନ୍ଦ୍ର। ଯେଉଁ କଳା ରୂପରେ ଲୁଚି ରହିଥାଏ ଅନନ୍ତ ପ୍ରେମ, ଅସୀମ କରୁଣା ଓ ସମଗ୍ର ସୃଷ୍ଟିର ମାଧୁର୍ଯ୍ୟତା। ତପନ ପଟ୍ଟନାୟକଙ୍କ ଗୀତ ରଚନାରୁ ଶୁଣିବା ନୈବେଦ୍ୟର ପରବର୍ତ୍ତୀ ଭକ୍ତିଗୀତ ନବକିଶୋର ମିଶ୍ରଙ୍କ କଣ୍ଠରେ।

କେଉଁ ମନ୍ତ୍ରେ ଡାକିବି ତୁମକୁ ପ୍ରଭୁ, କେଉଁ ଫୁଲେ ସଜେଇବି ତୁମ ଚରଣ। ମୋର କଣ୍ଠରେ ଶବ୍ଦ ଅଛି ଅଳ୍ପ, କିନ୍ତୁ ହୃଦୟରେ ଅଛି ଅସୀମ ଭାବ। ନାହିଁ ମୋ ପାଖେ ସୁବର୍ଣ୍ଣ ଥାଳି, ନାହିଁ ଚନ୍ଦନ, ନାହିଁ ମୂଲ୍ୟବାନ ହାର। ଏକମାତ୍ର ସଞ୍ଚୟ ମୋର ଏହି ଭକ୍ତି, ଏକମାତ୍ର ଅର୍ପଣ ଏହି ଅଶ୍ରୁଧାର। ଏଥର ସୁସ୍ମିତା ଶତପଥୀଙ୍କ କଣ୍ଠରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତ ଶୁଣନ୍ତୁ ଦୁର୍ଯ୍ୟୋଧନ ମହାପାତ୍ରଙ୍କ ଗୀତ ରଚନାରୁ।

ଯାତନା ଭରା ନଈଟିଏ ଜୀବନ ମୋ ପାଇଁ, ଅନ୍ତହୀନ ଦୁଃଖର ଝରଣା ନୀତି ଝରିଥାଏ ଏଇଠି। ଜୀବନରେ ନା ଶାନ୍ତିର ଅନୁଭବ ନା ଆନନ୍ଦର ପରଶ, ତଥାପି ମୁକ୍ତିର କାମନା ମୁଁ କରେ ତୁମରି କରୁଣା ଭିକ୍ଷା କରେ ଏମିତି ପ୍ରତି ପ୍ରଭାତରେ। ନୟନବିହାରୀ ଦାସଙ୍କ କଣ୍ଠରେ ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଗୀତ ଶୁଣନ୍ତୁ, ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଗୀତ ରଚନାରୁ।

ମନର ଗଭୀରତାରେ ଅଛି ଏକ ନୀରବ ମନ୍ଦିର, ଯେଉଁଠାରେ ନାହିଁ ପଥରର ଦେବାଳୟ, ନାହିଁ ସୁବର୍ଣ୍ଣର ଶିଖର, ତଥାପି ସେଠାରେ ଜଳୁଛି ଭକ୍ତିର ଅଖଣ୍ଡ ଦୀପ। ସେଇ ମନ୍ଦିରର ଦ୍ୱାର ଧୀରେ ଧୀରେ ଖୋଲିଯାଉଛି, ଅଭିମାନର ଧୂଳି ପୋଛି ହୋଇଯାଉଛି, ଆଶାର ଆଳିପନା ଆଙ୍କି ହୋଇଯାଉଛି, ପ୍ରେମର ପୁଷ୍ପରେ ସଜେଇ ହୋଇଛି ଅନ୍ତରର ପ୍ରାଙ୍ଗଣ। ମନ ମନ୍ଦିରରେ ମୋର ମୁକୁଳା ହୋଇଛି ତୁମ ଆଗମନ ପାଇଁ ପ୍ରଭୁ। ନିରବତାର ଘଣ୍ଟି ବାଜୁଛି, ପ୍ରତି ନିଶ୍ୱାସରେ ଉଚ୍ଚାରିତ ହେଉଛି ତୁମ ନାମ। ଆଶୟ କରୁଣାମୟ, ଏ ଛୋଟ ହୃଦୟର ସିଂହାସନେ ବସ, ତୁମ ପଦସ୍ପର୍ଶରେ ପବିତ୍ର ହେଉ ଜୀବନର ପ୍ରତ୍ୟେକ କ୍ଷଣ। ସେଇ ଅପେକ୍ଷା, ସେଇ ଆନନ୍ଦ, ସେଇ ଭକ୍ତିର ସୁଗନ୍ଧରେ ନୈବେଦ୍ୟର ଶେଷ ଭକ୍ତି ଗୀତ ଶୁଣନ୍ତୁ। ହରପ୍ରିୟା ସ୍ୱାଇଁଙ୍କ କଣ୍ଠରେ, ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଗୀତ ରଚନାରୁ।

ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ମଣିଷର ଜୀବନ କାଳ ସର୍ବଦା ଆରାମଦାୟକ ଭାବେ ଅତିବାହିତ ହେବ ବୋଲି ଆଶା କରିବା ଉଚିତ ନୁହେଁ। ଏହା ସୁଖ ଦୁଃଖ ବା ଉତ୍ଥାନ ପତନର ସମଷ୍ଟି। ଅନେକ ସମୟରେ ଖରାପ ପରିସ୍ଥିତିର ସମ୍ମୁଖୀନ ହେଲେ ମଣିଷ ହତାଶ ହୋଇପଡ଼ି ଜୀବନ ଉପରୁ ଆଶା ତୁଟାଇ ଦେଇଥାଏ। ମାତ୍ର ଦୁଃଖଦାୟକ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଧୈର୍ଯ୍ୟ ଆବଶ୍ୟକ। ନିଜର ବିଚାରଣା ଶକ୍ତିର ପ୍ରୟୋଗ କରି ସମସ୍ୟାଟିକୁ ଏକ ବୃହତ୍ତର ପରିବେଶକୁ ନେଇଗଲେ ଜୀବନ ପ୍ରତି ଦେଖାଦେଇଥିବା ବିତୃଷ୍ଣା ଦୂର ହୋଇପାରିବ। ଏ ସମ୍ପର୍କରେ ଏକ ସୁନ୍ଦର ଉଦାହରଣ ଅଛି। ଥରେ ଜଣେ ତତ୍ତ୍ୱଦର୍ଶୀ ବୟସ୍କ ବ୍ୟକ୍ତି ଗୋଟିଏ ସୁନ୍ଦର ହ୍ରଦ କୂଳରେ ଥିବା ବରଗଛ ମୂଳରେ ବସି ଅତି ଆନନ୍ଦରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ଏହି ସମୟରେ ନାନା ପ୍ରକାର ସମସ୍ୟାରେ ଜଡ଼ିତ ହୋଇପଡ଼ିଥିବା ଜଣେ ଯୁବକ ତାଙ୍କ ନିକଟକୁ ଆସି ତାହାର ଦୁଃଖର ଅବତାରଣା କଲା। ଯୁବକଟି ସହ କିଛି ସମୟ କଥାବାର୍ତ୍ତା ହେବା ପରେ ଭଦ୍ର ବ୍ୟକ୍ତି ଜଣକ ଯୁବକ ଜଣକୁ କହିଲେ, ନିକଟରୁ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣ ଓ ତାକୁ ଏକ ଗ୍ଲାସ୍ ପାଣିରେ ପକାଇ ଘାଣ୍ଟି ଦିଅ। ଯୁବକ ଜଣକ ଆଦେଶ ଅନୁଯାୟୀ ଲୁଣ ଆଣି ଗୋଟିଏ ଗ୍ଲାସ୍ ପାଣିରେ ଘାଣ୍ଟି ଦେଲା। ତାପରେ ସେହି ଲୁଣ ମିଶା ପାଣିକୁ ପିଇବା ନିମିତ୍ତ ଯୁବକ ଜଣକୁ ଭଦ୍ର ବ୍ୟକ୍ତି କହିଲେ। ଯୁବକଟି ସେ ପାଣିକୁ ପାଟିରେ ପୁରାଇବା ମାତ୍ରେ ଭ୍ରୁକୁଞ୍ଚନ ପୂର୍ବକ ଥୁ ଥୁ କରି ପାଣିକୁ ଫୋପାଡ଼ି ଦେଲା। ଭଦ୍ର ବ୍ୟକ୍ତି ପଚାରିଲେ, କ'ଣ ଅସୁବିଧା ହେଲା? ଯୁବକଟି କହିଲା, ଆଜ୍ଞା, ଏହା ଅତି ଖରାପ ଲାଗୁଛି। ପିଇବା ତ ଦୂରର କଥା, ଏହି ଲୁଣିଆ ପାଣିକୁ ପାଟିରେ ଦେବା ମଧ୍ୟ ଅସମ୍ଭବ। ଏଥର ଭଦ୍ର ବ୍ୟକ୍ତି ଜଣଙ୍କ ଯୁବକଙ୍କୁ ଆଉ ଆଞ୍ଜୁଳାଏ ଲୁଣ ସଂଗ୍ରହ କରି ଆଣି ନିକଟସ୍ଥ ହ୍ରଦରେ ପକାଇବାକୁ କହିଲେ। ଯୁବକ ତାହା ହିଁ କଲେ। ତାପରେ ଭଦ୍ର ବ୍ୟକ୍ତି ଜଣଙ୍କ ସେହି ହ୍ରଦରୁ ଏକ ଗ୍ଲାସ୍ ପାଣି ଆଣି ପିଇବା ନିମିତ୍ତ ଯୁବକଙ୍କୁ ନିର୍ଦ୍ଦେଶ ଦେଲେ। ଯୁବକ ଜଣକ ତାଙ୍କ କଥା ମାନି ହ୍ରଦରୁ ପାଣି ଆଣି ଆରାମରେ ପିଇଦେଲେ। ଏହା ଦେଖି ଭଦ୍ର ବ୍ୟକ୍ତି ପଚାରିଲେ, କ'ଣ ପାଣି ଲୁଣିଆ ଲାଗୁନାହିଁ? ଯୁବକ ଜଣକ ସହାସ୍ୟ ବଦନରେ ନା ବୋଲି କହିଲେ। ତାପରେ ଭଦ୍ର ବ୍ୟକ୍ତି ଜଣକ ଯୁବକ ଜଣକୁ ଡାକି ନେଇ

ଗଛ ତଳେ ନିଜ ପାଖରେ ବସାଇଲେ ଓ ତାର ପିଠିକୁ ଆଉଁସି ଦେଇ କହିଲେ, ବାବୁରେ, ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟା ବା ଯନ୍ତ୍ରଣା ଗୁଡ଼ିକ ଠିକ୍ ତୁମେ ପାଣିରେ ମିଶାଇ ଏହି ଲୁଣ ପରି, ଏହାଠାରୁ ବେଶୀ ନୁହେଁ କି କମ୍ ନୁହେଁ। ତୁମେ ଦେଖ, ଯେତେବେଳେ ଲୁଣ ତକ ଗୋଟିଏ ଗ୍ଲାସ୍ ପାଣିରେ ମିଳାଇ ଯାଉଛି, ସେ ପାଣିକୁ ପାଟିରେ ଦେବା ଅସମ୍ଭବ ହୋଇପଡ଼ୁଛି। ମାତ୍ର ସେହି ଲୁଣ ହ୍ରଦ ମଧ୍ୟରେ ମିଳାଇଗଲେ ହ୍ରଦର ପାଣି ବିଲକୁଲ ଲୁଣିଆ ଲାଗୁନାହିଁ। ଠିକ୍ ସେହିପରି ତୁମେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ବର୍ତ୍ତମାନ ପାଇଁ ହୁଏତ କଠିନ ବୋଲି ମନେ ହୋଇପାରେ, ମାତ୍ର ତୁମର ସମୁଦାୟ ଜୀବନକାଳ ସହ ତୁଳନା କଲେ ଏଗୁଡ଼ିକ ଅତି ନଗଣ୍ୟ ମନେ ହେବ। ପୁନଶ୍ଚ ତୁମେ ତୁମ ସମ୍ମୁଖରେ ସମସ୍ୟା ଗୁଡ଼ିକ ନ ରଖି ଏ ସୃଷ୍ଟିର ମାଲିକ ପରମ କାରୁଣିକ ଭଗବାନଙ୍କ ସମ୍ମୁଖରେ ରଖିଦିଅ, ସେ ହିଁ ସେଗୁଡ଼ିକର ସମାଧାନ କରିବେ। ମନେ ରଖ, ଜୀବନରେ କେବେ ହେଲେ ତୁମର ସମସ୍ୟା ଗୁଡ଼ିକ କେତେ ବିରାଟ ସେହି କଥା ଭଗବାନଙ୍କୁ କୁହ ନାହିଁ, ବରଂ ତୁମେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକୁ କୁହ ଯେ ମୋ ଭଗବାନ ସବୁଠାରୁ ମହାନ, ସେ ଯେତେବେଳେ ମୋ ପାଖେ ପାଖେ ଅଛନ୍ତି, ତୁମେ ସବୁ ମୋର କିଛି କରିପାରିବ ନାହିଁ। ଭଦ୍ରବ୍ୟକ୍ତିଙ୍କ ଉପଦେଶ ସବୁ ଶୁଣିବା ପରେ ଯୁବକ ଜଣକ ଆଶ୍ୱସ୍ତ ହେଲେ, ତାଙ୍କର ସମସ୍ତ ଚିନ୍ତା ଅପସରିଗଲା ଓ ସେ ଅତ୍ୟନ୍ତ ଆନନ୍ଦରେ ବିଦାୟ ନେଲେ। ତେଣୁ ପ୍ରକୃତରେ ଜୀବନର ମଧୁରତା ବା ତିକ୍ତତା ଆମେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ଉପରେ ନୁହେଁ, ବରଂ ସେହି ସମସ୍ୟାଗୁଡ଼ିକୁ ଆମେ କେଉଁ ମନୋବୃତ୍ତିରେ ବିଚାର କରୁଛୁ ତା ଉପରେ ହିଁ ନିର୍ଭର କରିଥାଏ।

ପୁଅ କାନ୍ଦିବା ଶବ୍ଦରେ ମୁନିଙ୍କ ଧ୍ୟାନ ଭାଙ୍ଗିଗଲା। ନିଜ ଗଳାରେ ସାପ ଦେଖି ଆସନରୁ ଉଠି ଗଳାରୁ ସାପକୁ କାଢ଼ି ପକାଇଲେ। ପୁଅଠାରୁ ସବୁ ଶୁଣି ମୁନି ପୁଅକୁ କହିଲେ, ରାଜାଙ୍କ ଅଳ୍ପ ଅପରାଧ ପାଇଁ ଏତେ ବଡ଼ ଦଣ୍ଡ ଦେଲୁ। ସେ ଧାର୍ମିକ ରାଜା, ତାଙ୍କୁ ଏପରି ଦଣ୍ଡ ଦେବା ଉଚିତ ନଥିଲା। ସେ ରାଜାଙ୍କ ଅନ୍ତେ ରାଜ୍ୟ ଅରାଜକ ହୋଇଯିବ, ତାଙ୍କର ଭୋକ ଶୋଷ ବେଳେ ତୋର ତାକୁ ଶାନ୍ତି କରାଇବା କଥା। ଏହାପରେ ମୁନି କୃଷ୍ଣଙ୍କୁ ମନେ ମନେ ଧ୍ୟାନ କଲେ, ପୁଅର ଦୋଷ ପାଇଁ କ୍ଷମା ମାଗିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 35ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ କିଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 cm ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14 ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଅ ଧାନ କିଣ୍ଡାରେ ଶତକଡ଼ା 85% ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକା ମିଡ୍ ନାମକ କୀଟନାଶକ 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନକରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରାଟାନିଲିପ୍ରୋଲ 18.5% AC 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣି

0: ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା ଚାରି ଭାଗ ଅଗ ଝାଉଁଳା ବା ଶତକଡ଼ା ଚଉଦ ଭାଗ ପୋକଡ଼ା ଫଳ ଦେଖୁଛନ୍ତି ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଏସବୁ ଜିଲ୍ଲାମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଅବଶିଷ୍ଟ ଜିଲ୍ଲାର ପାଗ ଶୁଖିଲା ରହିବ। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶୃୟନ୍ତାମ୍ ପ୍ରବାଚକଃ କୃଷ୍ଣପ୍ରସାଦୋପାଧ୍ୟାୟଃ। आर्थिक विषयिकया मंत्री परिषद समित्या अस्मै विपणन सत्राय 14 ग्रैष्मिक सस्यानां MSP न्यूनतम समर्थन मूल्यानि वर्धयितुं अनुमोदितम्। नवदेहल्यां केंद्रीय मंत्रिसभा सभायाः अनन्तरं प्रसार माध्यमान् संबोधयन् सूचना प्रसारण मंत्री अश्विनी वैष्णवः अवदत् यत् अनेन निर्णयेन उत्पादकेभ्यः तेषां उत्पादानां कृते लाभप्रदं मूल्यं सुनिश्चितं भविष्यतीति।
3: खरीफ के लिए जो फैसला लिया गया उसमें जितने भी खरीफ के क्रॉप्स हैं उन सब में कॉस्ट प्लस 50% या 50 से अधिक टोटल 260,000 करोड़ रुपए किसानों को पे आउट जाएगा इस पूरे फैसले से। और इस साल का एनुअल खरीफ प्रोक्योरमेंट होगा 824 लाख मेट्रिक टन LMT।
2: अस्य सत्रस्य विपणन कालाय ग्रैष्मिक सस्यानां न्यूनतम समर्थन मूल्यानां वृद्धिं स्वीकृत्य नवदेहल्यां केंद्रीय मंत्रिसभायाः निर्णयः देशे कोटिशः खाद्य प्रदायकेभ्यः स्वोत्पादानां उचितं लाभप्रदं च मूल्यं प्राप्नुयात् इति सुनिश्चितं करिष्यतीति प्रधानमन्त्रिणा नरेन्द्र मोदिना उक्तम्। प्रधानमंत्री नरेंद्र मोदी श्वस्तनादारभ्य अस्य मासस्य 20 दिनांक पर्यन्तं UAE, नेदरलैंड, स्वीडन, नॉर्वे, इटली इत्येतेषां देशानां यात्रायां भविष्यति। विदेश मंत्रालयस्य सचिवः CB जॉर्जः सूचितवान् यत् पञ्चराष्ट्राणां भ्रमणस्य प्रथमपादे श्रीमोदी UAE अध्यक्षं शेख मोहम्मद बिन जायद अल नह्यान इत्यनेन सह मिलिष्यति। सः अवदत् यत् उभावपि नेतारौ द्विपाक्षिक विषयेषु विशेषतः ऊर्जा सहकारे परस्पर हितस्य क्षेत्रीय अन्ताराष्ट्रिय विषयेषु च विचार विनिमयं करिष्यतः। अद्य नवदेहल्यां ब्रिक्स विदेश मंत्रिमंडलस्य द्विवार्षिकं सम्मेलनम् आरभ्यते। सम्मेलनस्य अध्यक्षः विदेशमंत्री एस जयशंकरः भविष्यति। ब्रिक्स देशानां विदेशमंत्रिणः सदस्य राष्ट्राणां प्रतिनिधिदल प्रमुखाश्च अस्यां सभायां भागं ग्रहीष्यन्ति। केन्द्रीय अन्वेषण विभागः NEET-UG 2026 इति परीक्षायाः विषये अभिकथित अनियमिततायाः प्रश्नपत्रस्य अनियमिततया प्रकाशनेति विषये च 5 अभियुक्तान् गृहीतवान्। प्रकरणस्य 5 अभियुक्ताः जयपुरतः 3, एकैकौ गुरुग्राम नाशिकतः, अन्ये अनेक च संकिताः सम्प्रति परीक्षमाणाः सन्ति। असम सर्वकारः अस्य मासस्य 26 दिनांके राज्य विधानसभायां यूनिफॉर्म सिविल कोड UGCC इति समान नागरिक संहिता विधेयकं प्रवर्तयिष्यति।

0: मुख्यमंत्री हिमंत बिश्व शर्मा इत्येषः मुख्यमंत्री रूपेण द्वितीय कार्यकालस्य प्रथम मंत्री सभायाः अध्यक्षतां कृत्वा प्रसार माध्यमान् संबोधयन् घोषणैः अकरोत्। सर्वकारेण केन्द्रीय अन्वेषण विभागस्य सीबीआई इत्यस्य निर्देशकाय प्रवीण सूद इत्यस्मै एकवर्षस्य विस्तारः दत्तः। उत्तर प्रदेशे धूलि प्रभञ्जनेन सह विद्युत प्रभञ्जनेन वृष्ट्या च गत चतुर्विंशति होरासु त्रिचत्वारिंशत् जनाः मृताः। भदोही मण्डले सर्वाधिकाः 15 जनाः मृताः इति सूचनास्ति। पश्चिमबङ्गसर्वकारेण आलुकं पलाण्डुः फल शाकानि तैलबीजादिभिः सह अन्यधान्यानि आवश्यकोत्पादेभ्यश्च अन्ताराज्यस्तरेषु आवागमनाय सर्वे प्रतिबन्धाः उपाहरिताः। अन्ते प्रियाः श्रोतारः, क्रीडावार्तायाम्। IPL इति क्रिकेट क्रीडायां गतरात्रौ रायपुरे रॉयल चैलेंजर्स बेंगलुरु दलेन कोलकाता नाइट राइडर्स इति दलं 6 पराजितम्। अद्य सायं 7:30 धर्मशालायां पंजाब किंग्स मुंबई इंडियंस इत्येते दले पुनः क्रीडिष्यतः इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ 7:00। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ଶୁଣିବେ ଭକ୍ତି ଗୀତ। ଆଦିବାସୀ ଗୀତରେ ବାଥୁଡ଼ି ଗୀତ ପରିବେଷଣ କରିବେ ଅଭିମନ୍ୟୁ ଦଳେଇ ଏବଂ ସାଥୀ। ସକାଳ 7:30। ସକାଳ 8:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି ପ୍ରଚାର କରିବୁ ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1284 ଅଧ୍ୟାୟ। ଦିନ 1:20 ଶୁଣିବେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜି ଏଥିରେ ଶୁଣିବେ ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଙ୍ଗନବାଡ଼ି କର୍ମୀଙ୍କୁ ନେଇ ଏକ ସାକ୍ଷାତକାର, ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ବେହେରାଙ୍କ ସହ।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ବାଥୁଡ଼ି ଗୀତ, ପରିବେଷଣ କରିବେ ଯଦୁମଣି ନାୟକ ଏବଂ ସାଥୀ। ସନ୍ଧ୍ୟା 6:30 ବିକାଶ ମନ୍ତ୍ର ରାଜ୍ୟସ୍ତରୀୟ ପ୍ରସାରଣରେ ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ କେତୋଟି ଲଘୁ ସଙ୍ଗୀତ। 7:15 ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ପ୍ରଚାର କରିବୁ ରାତି 7:25। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ କେତୋଟି ଦେଶ ବନ୍ଦନା। ରାତି 8:15 କାର୍ଯ୍ୟକ୍ରମ ଆଜିର ଅତିଥି। ରାତି 10:00 ଲୋକଗୀତ। ରାତି 10:30 କାର୍ଯ୍ୟକ୍ରମ ସିନେ ତରଙ୍ଗରେ ରହିଛି ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9 ବାଲିଯାତ୍ରାରେ ଆଉଁଳି ଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3 ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ରନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3 ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ମଧ୍ୟରେ ତାପମାତ୍ରା 2-5 ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ମାନସିକ ଆବେଗ ପ୍ରବଣତା ରୋଗ ଏକ ପ୍ରକାରର ମନସ୍ତାତ୍ତ୍ୱିକ ସମସ୍ୟା ଯେଉଁଥିରେ କେତେକ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ବ୍ୟକ୍ତିର ମନରେ ବାରମ୍ବାର ଭାବନା ଆସିଥାଏ, ଯେଉଁ ଭାବନାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ ଏବଂ ଏସବୁ କାମ କରିବା ପାଇଁ ସେ ବାଧ୍ୟ ହୋଇଥାଏ। କ୍ରମେ ସେ ରୋଗୀ ପାଲଟି ଯାଇଥାଏ, ଯେପରି ଅନାବଶ୍ୟକ ମିଛ କହିବା, ଉଧାର ମାଗିବା, ବିନା କାରଣରେ ରାଗିବା, ଚୋରି କରିବା ଆଦି। ଏଥିମଧ୍ୟରୁ ପ୍ରମୁଖ ହେଲା ବାରମ୍ବାର ଚୋରି କରିବା ପାଇଁ ଇଚ୍ଛା ହେବା। ଏହି ଇଚ୍ଛାକୁ ଲୋକ ଆଦୌ ନିୟନ୍ତ୍ରଣ କରିପାରେ ନାହିଁ। ଏପରି ଇଚ୍ଛା ମନରେ ଆସିଲେ ରୋଗୀ ଅତ୍ୟଧିକ ବ୍ୟତିବ୍ୟସ୍ତ ହୋଇପଡ଼େ। ସେ ଏପରି ଜିନିଷ ଚୋରି କରେ ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା'ର କୌଣସି ଆର୍ଥିକ ଲାଭ ହୋଇନଥାଏ। ଏହିସବୁ ଜିନିଷକୁ ସେ ଗୋପନୀୟ ଭାବରେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ। ଅଧିକାଂଶ ରୋଗୀଙ୍କର ଏସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ସେମାନେ ଚୋରି କରିଥାନ୍ତି। ଚୋରି କରିବା ପୂର୍ବରୁ ବ୍ୟକ୍ତିର ମନରେ ଅତ୍ୟଧିକ ଅସ୍ଥିରତା ଦେଖାଦେଇଥାଏ। ଏହି କାର୍ଯ୍ୟ କରିସାରିବା ପରେ ମନର ଅସ୍ଥିରତା କମିଯାଇଥାଏ। ଅଧିକାଂଶ ରୋଗୀ ପୂର୍ବରୁ କୌଣସି ଯୋଜନା ନ କରି ଚୋରି କରିଥାନ୍ତି। କେତେଜଣ ନିଜର ଏଭଳି କାମ ପାଇଁ ନିଜକୁ ଦୋଷୀ ମନେ କରିଥାନ୍ତି, ଅନୁତାପ କରିଥାନ୍ତି ଓ ମନ ଖରାପ ମଧ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ନିଜର କାର୍ଯ୍ୟ ପାଇଁ ନିଜକୁ ଲଜ୍ଜିତ ମଧ୍ୟ ମନେ କରିଥାନ୍ତି। ସେମାନେ ନିଜର ଆତ୍ମୀୟ ଲୋକଙ୍କ ସହିତ ଠିକ୍ ଭାବରେ ସମ୍ପର୍କ ରଖିପାରନ୍ତି ନାହିଁ। ନିଜର ଏଭଳି ବ୍ୟବହାର ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅଧିକାଂଶ ରୋଗୀ ସାଧାରଣତଃ ଦୋକାନରୁ ଚୋରି କରିଥାନ୍ତି, ମାତ୍ର କେତେଜଣ ନିଜର ବନ୍ଧୁ ଓ ପରିବାରରେ ମଧ୍ୟ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଅନେକ ସମୟରେ ଏହି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥାଏ। ଅନେକ ଧନୀ ଲୋକ ଅତି ଛୋଟ ଛୋଟ ଜିନିଷ ଚୋରି କରି ଲଜ୍ଜିତ ହୋଇଥାନ୍ତି। କେତେକ ରୋଗୀ ଅପମାନ ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି। ଏହି ରୋଗୀମାନଙ୍କଠାରେ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ, ଅବସାଦ ରୋଗ, ମାନସିକ ଉଦ୍ବେଗ ରୋଗ ଦେଖାଯିବାର ଅଧିକ ସମ୍ଭାବନା ଥାଏ। ଏହି ସମସ୍ୟା ଯୋଗୁଁ ରୋଗୀର ସାମାଜିକ ଓ କର୍ମକ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥାଏ। ମାନସିକ ଆବେଗ ପ୍ରବଣତା ରୋଗ ପ୍ରାୟତଃ କିଶୋର ଅବସ୍ଥାରେ ଆରମ୍ଭ ହୋଇଥାଏ। ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଦେଇଥାଏ। ଭାରତବର୍ଷରେ ହଜାର ଜଣ ଲୋକଙ୍କ ମଧ୍ୟରୁ 6 ଜଣଙ୍କଠାରେ ଏହି ରୋଗ ଦେଖାଦେଇଥାଏ। ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ପ୍ରମୁଖ କାରଣ। ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇ ଗଲେ ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରିଥାନ୍ତି। ପିଲାଟି ନିଜକୁ ଅଦରକାରୀ ବା ଅବହେଳିତ ମନେ କରେ, ଯାହାଫଳରେ ସେ ଚୋରି କରିବା ଆରମ୍ଭ କରେ। ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତା'ର ବ୍ୟବହାର ବଢ଼ିଯାଇଥାଏ। ମସ୍ତିଷ୍କରେ ସେରୋଟୋନିନ୍ ନାମକ ରାସାୟନିକ ପଦାର୍ଥ ମାତ୍ରାରେ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇପାରେ। କେତେକ କ୍ଷେତ୍ରରେ ଏହା ବଂଶଗତ ମଧ୍ୟ ହୋଇପାରେ। ଏହି ରୋଗ ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏପରି ରୋଗୀମାନେ ଚୋରି କଲା ପରେ ଧରାପଡ଼ିଲେ ଲୋକମାନେ ସାଧାରଣତଃ ଏମାନଙ୍କୁ ଚୋର ବା ଅପରାଧୀ ବୋଲି ଭାବିଥାନ୍ତି। ମାତ୍ର ସମସ୍ତେ ଜାଣି ରଖିବା ଉଚିତ, ଏହା ଏକ ମାନସିକ ସମସ୍ୟା ଓ ଏହାର ଚିକିତ୍ସା କରିବା ଦରକାର। ଏସବୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିମାନେ ନିଜର ସମସ୍ୟା ବିଷୟରେ କାହା ସହିତ ଆଲୋଚନା କରନ୍ତି ନାହିଁ, କାରଣ ଏସବୁ ଆଲୋଚନା କରିବା ପାଇଁ ବ୍ୟକ୍ତିକୁ ଲାଜ ଲାଗିଥାଏ। କିନ୍ତୁ ଏହି ସମସ୍ୟା ଦେଖାଦେଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଏହି ରୋଗର ଚିକିତ୍ସା ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ଓ ବ୍ୟବହାରିକ ଚିକିତ୍ସା ପଦ୍ଧତି ମୁଖ୍ୟତଃ ବ୍ୟବହାର କରାଯାଇଥାଏ। ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ଦରକାର ପଡ଼ିଥାଏ। ଯେଉଁ ରୋଗୀମାନେ ନିଜର ଚୋରି ବ୍ୟବହାର ପାଇଁ ନିଜକୁ ଲଜ୍ଜିତ ବା ଦୋଷୀ ମନେ କରିଥାନ୍ତି, ସେମାନଙ୍କଠାରେ ଚିକିତ୍ସା ଅଧିକ ଲାଭଦାୟକ ହୋଇଥାଏ। ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ ହୋଇଥାନ୍ତି। ଏହାକୁ ରୋଗ ଭାବି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରି ଚିକିତ୍ସା କଲେ ରୋଗରୁ ଶୀଘ୍ର ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ମାନସିକ ଆବେଗ ପ୍ରବଣତା ରୋଗ। ଆଲୋଚନା କରିଥିଲେ ଡାକ୍ତର ସତ୍ୟକାମ ମହାପାତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର। ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ 26 ସେପ୍ଟେମ୍ବର ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ଗତ 5 ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ।

ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦ୍ୱୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦ୍ୱୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦ୍ୱୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ ଯାଇଛନ୍ତି। 2017 ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇଉରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ

0: ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 wicketରେ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 wicket ହରାଇ 192 ରନ୍ କରିଥିଲା। ଦଳ ପକ୍ଷରୁ ଆଙ୍କ୍ରିସ୍ ରଘୁବଂଶୀ ସର୍ବାଧିକ 71 ରନ୍ କରିଥିବା ବେଳେ ରିଙ୍କୁ ସିଂ 49 ରନ୍ରେ ଅପରାଜିତ ରହିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର ଓ ଗୋଟିଏ ବଲ୍ରେ 4 wicket ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ବିରାଟ କୋହଲି 60 ବଲ୍ରୁ 11 ଚୌକା ଓ 3 ଛକା ସହିତ 105 ରନ୍ କରିଥିଲେ। ଏହା ହେଉଛି ତାଙ୍କର 9ମ ଆଇପିଏଲ୍ ଶତକ, ଯାହାକି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ବୋଲି ଜଣାଯାଇଛି। ଏଥିସହିତ ଚଳିତ ଆଇପିଏଲ୍ ସଂସ୍କରଣରେ କୋହଲି 400 ରନ୍ ଅତିକ୍ରମ କରିଛନ୍ତି। କୋହଲି ପ୍ରଥମ ଭାରତୀୟ ଭାବେ T20 ଟୁର୍ଣ୍ଣାମେଣ୍ଟରେ 14,000 ରନ୍ ସମ୍ପୂର୍ଣ୍ଣ କରିଛନ୍ତି। ଏହି ମାଇଲଖୁଣ୍ଟ ସ୍ପର୍ଶ କରି ସେ କ୍ରିସ୍ ଗେଲ୍ଙ୍କ ରେକର୍ଡ ଭଙ୍ଗ କରିବା ସହିତ ଗତକାଲିର ମ୍ୟାଚ୍ରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ସ୍ଥାନିତ ହୋଇଛି। ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର 2-ଦିନିଆ ବୈଠକ। ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏବଂ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ 1 ବର୍ଷ ବୃଦ୍ଧି କଲେ ସରକାର। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ସମୟ 7:25। ଶୁଣନ୍ତୁ ଭକ୍ତିଗୀତା ନମିତା ଅଗ୍ରୱାଲଙ୍କ କଣ୍ଠରେ, ଗୀତ ଅଲେଖ ବିଶ୍ୱାଳ, ସଙ୍ଗୀତା ମନ୍ମଥ ମିଶ୍ରା।

0: ଏହି ଭକ୍ତିଗୀତ ଆପଣ ଶୁଣୁଥିଲେ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ 7:30। ଶୁଣନ୍ତୁ ଆଦିବାସୀ ଗୀତରେ ବାଥୁଡ଼ି ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଅଭିମନ୍ୟୁ ଦଳାଇ ଏବଂ ସାଥୀ।
1: ଜୟ ବଡ଼ାମ ବଡ଼ାମଣିଙ୍କର,
2: ଜୟ
1: ଜୟ ବଡ଼ାମ ବଡ଼ାମଣିଙ୍କର,
2: ଜୟ
1: ଜୟ ବଡ଼ାମ ବଡ଼ାମଣିଙ୍କର।

ମହାରାଜ, ଆପଣ ଯଦି କହିବେ ମୁଁ ଗୋଟିଏ କଥା କହିବି, ମୋ ଜୀବନ ରହିଲେ ହେଲା। ଏକଥା ଶୁଣି ରାଜସଭାରେ ଉପସ୍ଥିତ ଥିବା ସମସ୍ତେ ଆକାବାକା ହୋଇଗଲେ। ଜଣେ ଭିକ୍ଷୁକ ପୁଣି ରାଜାଙ୍କୁ କ'ଣ କହିବ? ସମସ୍ତେ ନିଜ ନିଜ ଭିତରେ କଥାବାର୍ତ୍ତା ହେଲେ। ଭିକ୍ଷୁକ ପୁଣି ରାଜାଙ୍କୁ କ'ଣ କହିବ? ସମସ୍ତେ ନିଜ ନିଜ ଭିତରେ କଥାବାର୍ତ୍ତା ହେଲେ।

0: ନାଇଁ ଭଲ, କିନ୍ତୁ 90 ବର୍ଷ ଯେ ଆକାଶବାଣୀ 90 ବର୍ଷ ହେଲା ଲୋକଙ୍କୁ ସେବା ଯୋଗାଇ ଆସିଛି, ସାହାଯ୍ୟ ଯୋଗାଇ ଆସିଛି, ଲୋକଙ୍କ ପାଖରେ ଖବର ପହଞ୍ଚଉଛି, ଲୋକଙ୍କର ଭଲ ମନ୍ଦ ସହିତ ଓତପ୍ରୋତ ଭାବରେ ଜଡ଼ିତ ଅଛି ଆକାଶବାଣୀ, ତେଣୁକରି ମୁଁ ଏତିକି କହିବି ଆକାଶବାଣୀ କେବେ ଭୁଲନ୍ତୁ ନାହିଁ। 90 ବର୍ଷ କ'ଣ, ଏଇ ଆକାଶବାଣୀ 90 ବର୍ଷ ନୁହଁ, ଇଏ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଆକାଶବାଣୀ ଥିବ। ଆକାଶବାଣୀ କେବେ କୁଆଡ଼େ ଯିବନି, ଯାଇନି, ଲୋକଙ୍କ ମାନସପଟରୁ କେବେ ଲିଭିବନି କି ଲିଭି ପାରିବ ନାହିଁ, କାରଣ ଆକାଶବାଣୀ ଆକାଶବାଣୀ।
1: ଆମେ ବି ଦେଖିଛୁ ଯେତେବେଳେ ଜିତୁ ଦାସ ପାଲା ଗାଆନ୍ତି, ତା ପରଦିନ ଶହ ଶହ ଚିଠି ଆସିଥାଏ ଜିତୁ ଦାସଙ୍କ ନାଁରେ ଆକାଶବାଣୀ କେନ୍ଦୁଝରକୁ। ସେ ଯେଉଁ ମୁହୂର୍ତ୍ତ ଆଉ ଆପଣ ପାଲା ଗାଇବାରେ ଯେଉଁ ଶୈଳୀ ଅଛି, ଆଜି ଶ୍ରୋତାମାନେ ଆପଣଙ୍କ କଥା ଶୁଣୁଛନ୍ତି, ସେଇ ଶ୍ରୋତାମାନଙ୍କୁ କ'ଣ କହିବେ? ଏବଂ ଆକାଶବାଣୀ ଯେଉଁ ଅବଦାନ ଦେଇଛନ୍ତି ଏବଂ ଆକାଶବାଣୀ ପାଇଁ ଆପଣ ଯେଉଁ ପରିଚିତ ପାଇଛନ୍ତି, ନିଜେ ବି କହୁଛନ୍ତି, କ'ଣ କହିବେ ଏଇ ଚଲାପଥ?
0: ସେତେବେଳେ ପାଲା କରୁଥିଲି, ପାଲା କରିସାରିବା ପରେ ଯେତେବେଳେ ରେଡ଼ିଓରେ ମୋ ପାଲାଟା ବାଜେ, ବାଜି ସାରିଲା ପରେ ବହୁତ ଚିଠି ସବୁ ଦରକାର। ସେତେବେଳେ ତ ଚିଠି ପତ୍ର ଫୋନ୍ ଫାନ୍ ନଥିଲା ନା, ସେ ସମୟରେ ଫୋନ୍ ଫାନ୍ ନଥିଲା, 2002 ପରଠୁ ଯାହା ଫୋନ୍ ଫାନ୍, କିନ୍ତୁ ସେ ସମୟରେ ଫୋନ୍ ଫାନ୍ ନଥିଲା, କେବଳ ଚିଠି ମାଧ୍ୟମରେ। ମୁଁ ଯେତେବେଳେ ନେକ୍ସଟ ଥରକୁ ଯାଏ ପାଲା ପରିବେଷଣ କରିବା ପାଇଁ ଆକାଶବାଣୀକି, ମୋତେ ସବୁ ଚିଠି ଗୁଡ଼ା ଦେଖେ ସବୁ ଚିଠି, ମାନେ ଶହ ଶହ ଚିଠି ଆସେ, ଜିତୁ ଦାସଙ୍କ ପାଲା ଦିଅନ୍ତୁ। ଏବଂ ଖାଲି ମୋ ନାଁରେ ନୁହେଁ, ଯେତେ ପାଲା ଗାୟକ ଅଛନ୍ତି କେଉଁଝର ଜିଲ୍ଲାରେ, ସବୁ ପାଲା ଗାୟକଙ୍କ ନାଁରେ ଚିଠି ଆସେ, ଅମୁକେ ଗାୟକଙ୍କୁ ପାଲା କରାନ୍ତୁ, ଅମୁକେ ଗାୟକଙ୍କର ପାଲା ଆମେ ଦେଖିବାକୁ, ଆଉ ତାଙ୍କ ଅନୁରୋଧ ରକ୍ଷା କରି ଆକାଶବାଣୀ ସମସ୍ତଙ୍କର ପାଲା ମଧ୍ୟ ପରିବେଷଣ କରାଏ। ସେ ସମୟରେ ମୁଁ ତ ନିଶ୍ଚିତ କହିବି ମୁଁ ଆଜି ଯେଉଁ ଜାଗାରେ ପହଞ୍ଚି, ଏଥିପାଇଁ ସ୍ୱତନ୍ତ୍ର ଯଦି ମୁଁ ମାନେ ସ୍ୱତନ୍ତ୍ର ଧନ୍ୟବାଦ ଜଣାଇବି, ତାହେଲେ କେବଳ ଆକାଶବାଣୀକି ମୁଁ ଜଣାଇବି। ମୁଁ ସିନା ଟିଭି ଲାଇନ୍କି ଆସିବା ପରେ କୁଆଡ଼େ କ'ଣ କେମିତି ସମସ୍ତେ ଜାଣିଲେ, କିନ୍ତୁ ତା ପୂର୍ବରୁ ମୋତେ ଓଡ଼ିଶାରେ ଘରେ ଘରେ ପରିଚିତ କରାଇଥିଲା କେବଳ ଆକାଶବାଣୀ। ତେଣୁକରି ମୁଁ କୃତଜ୍ଞତା ପ୍ରତି, ମୁଁ ବହୁତ କୃତଜ୍ଞତା ପ୍ରତି। ଆଉ ମୁଁ ଖାଲି ଏତିକି କହିବି, ଆକାଶବାଣୀର ଗୀତ ଭାରି ଭଲ ଲାଗେ, ଆକାଶବାଣୀର ସମସ୍ତ କାର୍ଯ୍ୟକ୍ରମ ଭାରି ଭଲ ଲାଗେ। ଗୋଟିଏ ଲୋକ ଯଦି ଆକ୍ୱେଣ୍ଟେଡ଼୍ ହେଇଯିବ ଆକାଶବାଣୀ ସହିତ, ସେ ଆଉ କିଛି ଦେଖିବାକୁ ଭଲ ଲାଗିବନି ତାକୁ। ମୁଁ ତ ମୋବାଇଲ୍ରେ ଆକାଶବାଣୀ ଲଗାଇକି ଶୁଣୁଛି, ମୋବାଇଲ୍ରେ ମଧ୍ୟ ମୁଁ ଯେତେବେଳେ ଶୁଣେ ମୁଁ ଆକାଶବାଣୀ ଲଗାଇକି ଶୁଣେ, କାରଣ ଆକାଶବାଣୀ କାର୍ଯ୍ୟକ୍ରମ କେଉଁଠି ମିଳିବନି, ନିଆରା କାର୍ଯ୍ୟକ୍ରମ, ଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଆଉ ଆମେ ଯଦି ତୁଳନା ହିସାବରେ ଦେଖିବା, ମୁଁ ଗୋଟେ କଥା କହୁଛି ଟିକେ ମନ ଦେଇକି ଶୁଣିବେ, ଗୋଟେ ପାହାଡ଼ ଆଉ ଜଙ୍ଗଲ, ଜଙ୍ଗଲ ଭିତରେ ରାସ୍ତା ନଥିଲା, ଯାତାୟାତର ସୁବିଧା ନଥିଲା, 40-50 ଜଣ ଲୋକ ତାଙ୍କର ଏକାଠି ହେଇ କତା ଫତା ଗୋଟିଆ ଫଟିଆ ଟାଙ୍ଗିଆ ଫାଙ୍ଗିଆ ଧରି ସେ ପାହାଡ଼ ଉପରେ ଗୋଟେ ଛୋଟିଆ ଗଳି ରାସ୍ତାଟିଏ ତିଆରି କଲେ, 5 କିଲୋମିଟର ବ୍ୟାପୀ ସେ ରାସ୍ତାଟା ତିଆରି କଲେ। ବହୁ କଷ୍ଟ ସେମାନଙ୍କୁ ମାସ ମାସ ବର୍ଷ ବର୍ଷ ଲାଗିଗଲା ଖଣ୍ଡେ ଡୁଗୁର ରାସ୍ତା, ଛୋଟିଆ ପାଦଚଲା ରାସ୍ତା ଖଣ୍ଡେ ତିଆରି କରିବା ପାଇଁ। ଯଦି ତିଆରି କରି ସାରିଲେ ଏଇ ଯେଉଁ 40-50 ଜଣ ଲୋକ ଏକାଠି ହେଇକି ବହୁ କଷ୍ଟ କରି ବହୁ

0: ଶ୍ରେଷ୍ଠ ରାସ୍ତା କରିଛନ୍ତି, କିନ୍ତୁ ପ୍ରଶଂସା ପାଇବାକୁ ଯୋଗ୍ୟ ହେଉଛି କେବଳ ଆକାଶବାଣୀ।
1: ଯାହା ସୁନ୍ଦର ଉପଖ୍ୟାନଟେ କହିଲେ, ହୃଦୟ ପଶି ହେଲା, କାରଣ ଯିଏ ମୂଳ ସିଏ ମୂଳ। କାରଣ ଆଜି ଆମକୁ ଯିଏ ପରିଚିତ କରିଛି, ସେ କଳାକାର କ୍ଷେତ୍ରରେ ହେଉ କି ଆମର ପରମ୍ପରା ସଂସ୍କୃତିକୁ ବଜାୟ ରଖିବା କ୍ଷେତ୍ରରେ ହେଉ, ଏଇ ରେଡ଼ିଓ ମାଧ୍ୟମରେ, ଆକାଶବାଣୀ ମାଧ୍ୟମରେ ଆଉ କ'ଣ ଆପଣଙ୍କର ନିଜର ଅନୁଭୂତି ଅଛି ଟିକେ କୁହନ୍ତୁ।
0: ମୋର ଜନ୍ମ ହୋଇଥିଲା 1968 ମସିହାରେ। 1978 ମସିହା ହେଲେ ବେଳକୁ ମୋତେ ବୟସ ହୋଇଥିଲା 10 ବର୍ଷ ବୟସ। ମୁଁ ତ 10 ବର୍ଷରେ ହୋଇଥାଏ ସେହି ସମୟରେ ପୁରୁଣା ବାନ୍ଧ, ହଁ ପୁରୁଣା ବାନ୍ଧଗଡ଼ା, ଗାଁଟି ନାଁ ହେଉଛି ପୁରୁଣା ବାନ୍ଧଗଡ଼ା, ରାମଚନ୍ଦ୍ରପୁର ପାଖରେ ପୁରୁଣା ବାନ୍ଧଗଡ଼ା। ଏପ୍ରିଲ ମାସରେ ଗୋଟେ ବାତ୍ୟା ହୋଇଥିଲା, ଭୀଷଣ ମାନେ ବହୁତ ବଡ଼ ବାତ୍ୟା, ଲୋକଗୁଡ଼ାଙ୍କୁ ନେଇକି ଗଛରେ ଲଗେଇଥିଲା। ମୁଁ ଦେଖିଛି ନିଜେ, ସେ ମୁଁ 10 ବର୍ଷର ଛୁଆ ଯେତେବେଳେ, ମୋର ମନେ ଅଛି, ଶଗଡ଼ ଗାଡ଼ି ଗୁଡ଼ାକୁ ନେଇକି ଗଛରେ ଲଗେଇଥିଲା, ପୋଖରୀରୁ ପାଣି ଗୁଡ଼ାକୁ ସବୁ ନେଇଗଲା, ପବନ ଏତେ ଜୋରରେ ହେଲା, ସବୁ ଲୋକ ବହୁତ ଲୋକ ମରିଗଲେ, ବହୁତ କିଛି ହେଇଗଲା। ସେ ସମୟରେ ନା ଥିଲା ଟିଭି, ନା ଥିଲା ମୋବାଇଲ, ନା କିଛି ଥିଲା, ସେ ସମୟରେ କିଛି ବି ନଥିଲା। ଲୋକମାନଙ୍କୁ BBC ରେଡ଼ିଓ ସେତେବେଳେ ତାରି ମାଧ୍ୟମରେ ସେ ପୁରୁଣା ବାନ୍ଧଗୁଡ଼ାକୁ ସାହାଯ୍ୟର ସୁଅ ଛୁଟି ଆସିଲା। ସବୁ ଲୋକମାନେ ଯେତିକି ଯାହା ଥିଲେ ସମସ୍ତେ ଥଇଥାନ ହେଇଗଲେ। ଏସବୁ କାମ କରେଇଲା କିଏ ସେତେବେଳେ? ମୋବାଇଲ ଥିଲା କି ସେତେବେଳେ? କିଏ କରେଇଲା? କେବଳ ଆକାଶବାଣୀ ବଞ୍ଚିଥିଲା। ଆଉ ଗୋଟେ କଥା କହିବି, 1999 ମସିହା ଅକ୍ଟୋବର ମାସ 29 ତାରିଖ, ସେଦିନ ଶୁକ୍ରବାର କି ଶନିବାର ଥିଲା, ମୋର ଠିକ ସେ ଖିଆଲ ପଡ଼ୁନି, ଓଡ଼ିଶାରେ ମହାବାତ୍ୟା ହେଇଥିଲା। 1999 ମସିହା ଅକ୍ଟୋବର ମାସ 29 ତାରିଖ ମୋର ଭଲ କି ମନେ ଅଛି, ଯେ ଓଡ଼ିଶାରେ ମହାବାତ୍ୟା ହେଇଥିଲା। ସେତେବେଳେ ମୋବାଇଲ ଥିଲା ନା? ମୋବାଇଲରୁ ସବୁ ଲୋକମାନେ ଜାଣିପାରୁଥିଲେ। ଆରେ 2000 ମସିହା ପରଠୁ ଯାଇକି ମୋବାଇଲର ବ୍ୟବହାର ଲୋକମାନେ ଜାଣିଲେ, 2000 ପୂର୍ବରୁ ତ କିଛି ନଥିଲା ନା, ସେତେବେଳେ କିଛି ନଥିଲା। ତାହେଲେ କେମିତି ଲୋକମାନେ ସବୁ ସେ ବାତ୍ୟା ସମୟରେ, ମୁଁ ନିଜେ ଦେଖିଛି, ଆମ ବେଲବାହାଳିରେ ଗୋଟେ ଘାଇ ହେଇଗଲା, ରାସ୍ତା ଭାଙ୍ଗିଗଲା, ଏଠି ହଜାର ହଜାର ଲୋକ ବିପନ୍ନ ହେଇଗଲେ, ଶାଳପଡ଼ା ଓମେନ୍ସ କଲେଜରେ ଆସିକି ରହିଲେ ଲୋକମାନେ। ସେତେବେଳେ ମୁଁ ଦେଖିଛି, ଆମ କେନ୍ଦୁଝର ଜିଲ୍ଲା କଥା ମୁଁ କହୁଛି, ସମସ୍ତଙ୍କ ଘରେ ପାଣି ପଶିଗଲା। ସେତେବେଳେ ଆମ କେନ୍ଦୁଝରର ଆକାଶବାଣୀ ଟିମ୍ ନିଜେ ଆସି ସବୁ ଲୋକଙ୍କ ପାଖରେ ବୁଝି ନିଜେ, ମାନେ ଏମିତି ଖବର ପ୍ରସାରଣ ସେତେବେଳେ କରାଗଲା, ଯଦ୍ୱାରା କି ଚାରିଆଡ଼ୁ ସାହାଯ୍ୟର ହାତ ବଢ଼ିଲା, ସମସ୍ତେ ସାହାଯ୍ୟର ହାତ ବଢ଼େଇଦେଲେ। ମାନେ ଆମେ 1999 ବାତ୍ୟାକୁ ସମସ୍ତଙ୍କ ସାହାଯ୍ୟ, ସବୁ ଏସବୁ କାମ ଯେତେବେଳେ କରିଥିଲା କି? ଆପଣ ମୋବାଇଲ କରିଥିଲା କି ସେତେବେଳେ? ସେତେବେଳେ ଏଇ ଆକାଶବାଣୀ ହିଁ କରିଥିଲା। ତେଣୁକରି ବାତ୍ୟା ହଉ, ବନ୍ୟା ହଉ, ଦୁର୍ବିପାକ ହଉ, କୌଣସି ଅସମୟ ହଉ, କୌଣସି ଯାହା କିଛି କାମ ହଉ, ଏସବୁ ଆକାଶବାଣୀରୁ ହିଁ ଆମେ ଶୁଣୁଥିଲେ, ଯେତେବେଳେ ଆକାଶବାଣୀ ହିଁ ଆମକୁ ଦଉଥିଲା। ଏବେ କ'ଣ ଆମେ ତାକୁ ଭୁଲିଯିବା କି? ଗୋଟେ କଥା କହିବି, ବାପ ମା ଜେଜ ଜେଜେମା ପୁରୁଣା ହେଇଗଲେ ବୋଲି କ'ଣ ପର ହେଇଗଲେ କି? ସେମାନେ ପର ନୁହେଁ, ଯେତେ ପୁରୁଣା ସେତେ ଭଲ। ଆଉ ଗୋଟେ କଥା ମନେ ରଖିଥାଅ, ପୁରୁଣା ହିସାବରେ ସବୁଠୁ ମୂଲ୍ୟବାନ କିଏ? ପୁରୁଣା ଗୁଡ଼ ବହୁତ ମୂଲ୍ୟବାନ, ପୁରୁଣା ଘିଅ ବହୁତ ମୂଲ୍ୟବାନ, ପୁରୁଣା ମହୁ ବହୁତ ମୂଲ୍ୟବାନ, ପୁରୁଣା ଶିକ୍ଷକ ମାନେ ଯୋଉ ବୃଦ୍ଧ ଶିକ୍ଷକ, ସେମାନେ କାହିଁକି ଏମିତି ପାଠ ସିଏ ଗୋଟେ କହିବେ? ଆଜିକାଲି ଛୁଆ ଶିକ୍ଷକ ମାନେ କହିପାରିବେନି, ପୁରୁଣା ଶିକ୍ଷକ ବହୁତ ମୂଲ୍ୟବାନ, ଏବଂ ପୁରୁଣା ବୈଦ୍ୟ ଯୋଉମାନେ ପୁରୁଣା ଡାକ୍ତର ଏମାନେ ବହୁତ ମୂଲ୍ୟବାନ। ଠିକ ସେମିତି ପୁରୁଣା ଆକାଶବାଣୀ ସବୁଠାରୁ ମୂଲ୍ୟବାନ। ତ ଗୋଟେ କଥାରୁ ସ୍ପଷ୍ଟ ଅନୁମେୟ କ'ଣ, ଏବେ ମଧ୍ୟ ଯେତେବେଳେ ଯଦି ଆମର ଡିକ୍ଲାର ହେଉଛି, ସେଆଡ଼େ ପାଣିପାଗ ବିଭାଗ କହୁଛି ଆଗାମୀ 24 ଘଣ୍ଟା ଭିତରେ ଏମିତି ବାତ୍ୟା ହେବ, 200 କିଲୋମିଟର ପବନ ବାହିବ, ହେବ ଗୋପାଳପୁର ପାଖରେ ମାଡ଼ ହେବ, ହେଣ୍ଟେନ୍ ଯେତେବେଳେ ହେବ, ଏ ଯେତେବେଳେ କହୁଛି, ସେତେବେଳେ ଘୋଷଣା ସେମାନେ କ'ଣ କରୁଛନ୍ତି? ନିଜେ ଶୁଣ କ'ଣ କରୁଛନ୍ତି ଘୋଷଣା, ନା ଆବଶ୍ୟକୀୟ ସାମଗ୍ରୀ, ପାଣି ବୋତଲ, ଟର୍ଚ୍ଚ, କିଛି ଆବଶ୍ୟକୀୟ ମେଡ଼ିସିନ, ଏବଂ ସାଙ୍ଗରେ ରେଡ଼ୁଏଟେ ରଖ। କାହିଁକି କହୁଛନ୍ତି ରେଡ଼ୁଏଟେ ରଖ? କାରଣ ସେତେବେଳେ ଇଲେକ୍ଟ୍ରି ନଥିବ, ବାତ୍ୟା ବେଳେ ଲାଇନ୍ ନଥିବ, କାହା କଥା ଶୁଣିବନି, ଟିଭି ଚାଲିବନି, ମୋବାଇଲ ଚାଲିବନି, ଚାଲିବ କୋଉଟା? କେବଳ ଆକାଶବାଣୀ, କେବଳ ରେଡ଼ିଓ। ଏଇଟା ଆମେ ବୁଝିବା ଦରକାର, ମୂଳ ମୂଳ। ତେଣୁ ଆଜି ଆମର 90 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀକୁ ମୁଁ ପ୍ରଣାମ ଜଣାଇବି, ମୋ ହୃଦୟରୁ ମୁଁ ଆକାଶବାଣୀକୁ ପ୍ରଣାମ ଜଣାଇବି, ଏବଂ ସବୁ ଲୋକମାନଙ୍କୁ କହିବି, ସମସ୍ତଙ୍କୁ କହିବା ଦରକାର, ସମସ୍ତେ ଜାଣିବା ଦରକାର, ଆକାଶବାଣୀ କି ଭଲ ପାଅ, କାରଣ ଆକାଶବାଣୀ ହେଉଛି ନିଆରା ବିକଳ୍ପ। ଏଭଳି ବିକଳ୍ପ ଆଉ କେବେ ହେଇନି କି ସୃଷ୍ଟି ହେବନି ମଧ୍ୟ। 90 ବର୍ଷ ପୂର୍ତ୍ତି ପାଇଁ ଆକାଶବାଣୀକୁ ମୋ ହୃଦୟରୁ ମୁଁ ପ୍ରଣାମ କରୁଛି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।
2: ହଁ ଶ୍ରୋତା ବନ୍ଧୁ, ସବୁବେଳେ ସବୁ ସମୟରେ ଆକାଶବାଣୀ, ଘରେ ଘରେ ଆକାଶବାଣୀ। ଏହି ନବବର୍ଷର ପୂର୍ତ୍ତି ଅବସରରେ ଆମେ ଏତିକି କାମନା କରିବା, ଆକାଶବାଣୀ ଦୀର୍ଘଜୀବୀ ହେଉ। ଆଜି ତ ସମୟ ହୋଇଯାଇଛି ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 9:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଭାରତ କି ଗୁଞ୍ଜ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଏମିତି କିଛି ଗୀତ ଅଛି ଯେଗୁଡ଼ିକୁ ଶୁଣିଲେ ମନେ ହୁଏ ଯେପରି ମନର କେଉଁ ଏକ ଅଜଣା କୋଣକୁ ଆଉ ଛୁଇଁଗଲା କି। ସେ ସ୍ପର୍ଶରେ ଥାଏ ସ୍ମୃତି, ଥାଏ ଭାବନା, ପୁଣି ଅନୁଭବର ଗଭୀରତା। ସ୍ମୃତିର ସହରରେ କେତେକ ଗୀତ ଆଜି ଯାଏ ନୀରବ ଭାବରେ ଗୁଞ୍ଜରୁଥାଏ। ମନ ଯେତେବେଳେ କ୍ଳାନ୍ତ ହୁଏ, ସଙ୍ଗୀତ ହିଁ ତାହାର ସର୍ବଶ୍ରେଷ୍ଠ ଆଶ୍ରୟ ହୁଏ। ସୁରରେ ରହିଛି ଅନନ୍ତ ଶାନ୍ତିର ସନ୍ଦେଶ।

ସୁରର ସାଗରରେ ଭାସି ବସି ଆଜିର ଏହି କାର୍ଯ୍ୟକ୍ରମ ଆଜି ଉପନୀତ ତାର ଶେଷ ପର୍ଯ୍ୟାୟରେ। ହଁ ଆଜ୍ଞା, ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରୁଛୁ। ଆଶା କରୁଛୁ ଏହି ସଙ୍ଗୀତର ଯାତ୍ରା ଆପଣଙ୍କ ମନକୁ ଆନନ୍ଦର ସ୍ପର୍ଶ ଦେଇଥିବ କାମନା ବି କରୁଛୁ। ସୁର ଥାଉ ଆପଣଙ୍କ ଜୀବନରେ, ଲୟ ଥାଉ ପ୍ରତ୍ୟେକଟି ସ୍ୱପ୍ନରେ, ଆଉ ସଙ୍ଗୀତମୟ ହେଉ ଆପଣ।

ତାଙ୍କର ପ୍ରତ୍ୟେକଟି ମୁହୂର୍ତ୍ତ। ମୁଁ ନେଉଛି ବିଦାୟ ଆଜିର ଗୀତାଞ୍ଜଳିର ଉପସ୍ଥାପନାରୁ ଉପସ୍ଥାପିକା ବିଜ୍ଞାନ ଦର୍ଶିନୀ। ରହୁଛି, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନୁଝର, ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1284 ତମ ଅଧ୍ୟାୟ।

ନମସ୍କାର ଭଉଣୀ, ଆପଣମାନଙ୍କୁ ପ୍ରୀତିଭରା ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଜ୍ୟୋତିରାଣୀ ପଣ୍ଡା। ଶ୍ରୋତା ଭଉଣୀ, ଆକାଶବାଣୀ ହେଉଛି ସମୟର ସେହି ପୁରୁଣା ଘଣ୍ଟା ଯାହାର ପ୍ରତ୍ୟେକ ଧ୍ୱନିରେ ଲୁଚି ରହିଛି ଅସଂଖ୍ୟ ସ୍ମୃତି। ମୋବାଇଲର ଟଚ୍ ସ୍କ୍ରିନ୍ ଯେଉଁଠାରେ ଶୀତଳ, ସେଠାରେ ଆକାଶବାଣୀର କଣ୍ଠସ୍ୱର ହୃଦୟର ଉଷ୍ମତା ପାଲଟିଥାଏ, ଯେପରି ଗାଁର ଏକ ପୁରୁଣା ବରଗଛ ସମସ୍ତଙ୍କୁ ଛାୟା ଦେଇ ରକ୍ଷା କରେ। ସେହିପରି ଆକାଶବାଣୀ ଦୀର୍ଘ 90 ବର୍ଷ ଧରି ସଂସ୍କୃତି, ନାଟକ ଆଉ ସମ୍ବାଦକୁ ଆଶ୍ରୟ ଦେଇଆସିଛି। ଆକାଶବାଣୀ ହେଉଛି ସେହି ନଦୀ ଯାହା ପିଢ଼ିରୁ ପିଢ଼ିକୁ ଭାବନାର ସ୍ମୃତିରେ ବୁହାଇ ଚାଲିଛି। ନୂଆ ଯୁଗର ତେଜଧାରାରେ ଆକାଶବାଣୀର ଶାନ୍ତ ଧ୍ୱନି ଆମକୁ ଆମର ମୂଳ ସହିତ ଯୋଡ଼ି ରଖିଛି। ଟେକ୍ନୋଲୋଜିର ଆକାଶରେ ଅନେକ ତାରା ଜଗମଗ କରୁଛନ୍ତି, କିନ୍ତୁ ଆକାଶବାଣୀ ସେହି ଧ୍ରୁବ ତାରା ଯାହା ସଦାସର୍ବଦା ଆମକୁ ଦିଗ୍ଦର୍ଶନ ଦେଇଛି ଏବଂ ଆଗକୁ ମଧ୍ୟ ଦେଇ ଚାଲିବ। ଆକାଶବାଣୀ ହେଉଛି ଗୋଟିଏ ପୁରୁଣା ଚିଠି ପରି, ଯାହାକୁ ପଢ଼ିଲେ ସବୁବେଳେ ଆମକୁ ନୂଆ ଲାଗେ। ଡିଜିଟାଲ ମେସେଜ ଯେଉଁଠି ତୁରନ୍ତ ଭୁଲିଯାଏ, ସେଠାରେ ଆକାଶବାଣୀର ସ୍ୱର ଚିରକାଳ ଆମ ମନରେ ବସା ବାନ୍ଧି ରହେ। ହଁ ଶ୍ରୋତା ଭଉଣୀ, ସମସ୍ତେ ଯଦି ସଚେତନ ରହିବା, ତେବେ ଆକାଶବାଣୀ ଆମ ପରମ୍ପରାକୁ ଆହୁରି ସୁନ୍ଦର ଭାବରେ ଆଗକୁ ନେବା ସହ ଆମକୁ ସମୃଦ୍ଧିର ଉଚ୍ଚ ଶିଖରକୁ ନେଇପାରିବ।

ଭଉଣୀ, ଗରମ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ପ୍ରବଳ ଖରାରୁ ଆମେ କେମିତି ରକ୍ଷା ପାଇପାରିବା? ଏଥିନିମନ୍ତେ ଆମେ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଘରୁ ବାହାରିବାନି। ଯଦି ଅତି ଦରକାର ହୁଏ ତେବେ ଆମେ କଳା ଚଷମା, ଗାମୁଛା ଏବଂ ପାଣି ବୋତଲ ଧରି ଘରୁ ବାହାରିବା, ତା ସହିତ ଓଆର୍ଏସ୍ ମଧ୍ୟ ପାଖରେ ରଖିଥିବା। ତେବେ ଏହି ଦିନମାନଙ୍କରେ ଆମେ ହାଲୁକା ଆଉ ଢିଲା ସୂତା ପୋଷାକ ପିନ୍ଧିବା। ଛୋଟ ପିଲା, ବୟସ୍କ ବ୍ୟକ୍ତି ଆଉ ଅସୁସ୍ଥ ଲୋକମାନଙ୍କୁ ଆମେ ଏହି ଦିନମାନଙ୍କରେ ବିଶେଷ ଭାବରେ ଧ୍ୟାନ ଦେବା। ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ତଣ୍ଟି ଶୁଖିଯିବା, ଯଦି ଏସବୁ କିଛି ଲକ୍ଷଣ ଆମକୁ ଦେଖାଯାଏ ତେବେ ନିଶ୍ଚିତ ଭାବରେ ଆମେ ଡାକ୍ତରଙ୍କ ପରାମର୍ଶ କରିବା। ହଁ, ଆହୁରି ଗୋଟିଏ କଥା, ଆମେ ଖାଲି ପେଟରେ ବାହାରକୁ ବାହାରିବାନି, ତୋରାଣି ପାଣି ପିଇବା। ଏହି ଦିନମାନଙ୍କରେ ଆମେ ଗରମ ଖାଦ୍ୟ ଆଉ ତେଲିଆ ଖାଦ୍ୟ ଯେତେ ସମ୍ଭବ କମ୍ ଖାଇବା। ଫଳ ଆଉ ସବୁଜ ଶାଗକୁ ଆମେ ଆମ ଖାଦ୍ୟରେ ସାମିଲ କରିବା। ଅତ୍ୟଧିକ ପରିଶ୍ରମ କାମକୁ ଆମେ ଯେତେ ସମ୍ଭବ ଏଡ଼େଇବା। ଯଦି ଆମର ମୁଣ୍ଡ ବୁଲାଏ ତେବେ ଆମେ ବିଶ୍ରାମ ନେବା, ଆଉ ବାନ୍ତି ଜ୍ୱର ହେଲେ ନିହାତି ଆମେ ଡାକ୍ତରଙ୍କ ପରାମର୍ଶ ନେବା। ହଁ ଭଉଣୀ, ଆହୁରି ଗୋଟିଏ ଜରୁରୀ କଥା, ଏଇ ଦିନମାନଙ୍କରେ ଆମେ ଆମ ଜୀବଜଗତ କଥା ମଧ୍ୟ ଭୁଲିବାନି। ସେମାନଙ୍କ ନିମନ୍ତେ କିଛି ଖାଦ୍ୟ ଆଉ ପାଣିର ବ୍ୟବସ୍ଥା ଆମେ କରିବା। ନିଜେ ଆମେ ସୁସ୍ଥ ରହିଲେ ହିଁ ଆମେ ଅନ୍ୟକୁ ସଚେତନ କରାଇପାରିବା।

ଭଉଣୀ, ଶିକ୍ଷା ଆମ ଜୀବନରେ ବହୁତ ଜରୁରୀ, କାହିଁକି ନା ଏଇଟି ହେଉଛି ଗୋଟିଏ ସୁନ୍ଦର ଆଉ ସଫଳ ଜୀବନର ଚାବିକାଠି। ଏହାଦ୍ୱାରା ଆମର ଜ୍ଞାନ ବଢ଼ିବା ସହ ଆମର ଚାଲିଚଳଣି, ରୀତିନୀତି, ଶିଖିବାର ପ୍ରକ୍ରିୟାରେ ସୁଧାର ଆସିଥାଏ, ଯାହାଦ୍ୱାରା କି ଆମ ଜୀବନ ଉଜ୍ଜ୍ୱଳ ହୋଇଥାଏ। ଶିକ୍ଷା ଛଡ଼ା ଆମ ଜୀବନ ହେଉଛି ଦିଗବିହୀନ ଯାତ୍ରା। ଜ୍ଞାନ ହେଉଛି ସବୁଠାରୁ ବଡ଼ ଶକ୍ତି, ସେଥିପାଇଁ ଆମେ ସମସ୍ତେ ଶିକ୍ଷିତ ହେବା। ତାଦ୍ୱାରା ଆମ ଜୀବନର ଯାହା ବି ସମସ୍ୟା ଆସୁ, ଆମେ ତାର ମୁକାବିଲା ଠିକ୍ ଢଙ୍ଗରେ କରିପାରିବା। ସେଇଥିପାଇଁ ତ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ଶିକ୍ଷିତ ହେବା ପାଇଁ ଆମ ସରକାର ଅନେକ ଯୋଜନାମାନ ପ୍ରଣୟନ କରୁଛନ୍ତି। ତେବେ ପୋଷଣ ଶିକ୍ଷାର ବାଧକ ସାଜିଥାଏ, ଏଥିପାଇଁ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବା ଦରକାର, କାହିଁକି ନା ସ୍ୱାସ୍ଥ୍ୟ ଠିକ୍ ନ ରହିଲେ ପାଠପଢ଼ା ହେଇପାରିବନି। ସେଥିପାଇଁ ଏସବୁ ଦିଗଗୁଡ଼ିକ ପ୍ରତି ନଜର ଦେଇ ଆମ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାଦ୍ୱାରା କି ପ୍ରତ୍ୟେକ ଶିଶୁଙ୍କ ଶିକ୍ଷା ସହିତ ସ୍ୱାସ୍ଥ୍ୟର ଯେମିତି ତଦାରଖ ହେଇପାରିବ, ସେଥିପାଇଁ ଗାଁ ଗାଁରେ ନିଯୁକ୍ତି ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀଙ୍କୁ, ଯେଉଁମାନେ କି ଗାଁର ଶିକ୍ଷା ସହିତ ସ୍ୱାସ୍ଥ୍ୟର ମଧ୍ୟ ତଦାରଖ କରନ୍ତି। ତେବେ ଏହି କ୍ରମରେ ଆଜି ରହିଛି ଆଲୋଚନା ଗ୍ରାମାଞ୍ଚଳର ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଙ୍ଗନବାଡ଼ି କର୍ମୀ। ତେବେ ଏହି କ୍ରମରେ ଆସନ୍ତୁ ଭେଟିବା ଆଟପୁର ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ବେହେରା ଭଉଣୀଙ୍କୁ।

0: ଆଜ୍ଞା ନମସ୍କାର।
1: ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ।
2: ଆଟପୁର କର ଅଙ୍ଗନବାଡ଼ି କର୍ମୀ, ନାମ ସ୍ନେହଲତା ବେହେରା।
1: ତେବେ ଆପଣ କେବେଠାରୁ ଏଇ ଅଙ୍ଗନବାଡ଼ିରେ କାମ କଲେଣି?
2: ଏଇ ଅଙ୍ଗନବାଡ଼ିରେ ହେଲା ତା 15/2/2010 କାମ।
1: ଦୀର୍ଘ ଦିନର ଆପଣଙ୍କର ଅଭିଜ୍ଞତା, ଆଉ କ'ଣ କେମିତି ପିଲାଙ୍କୁ ପାଠ ପଢ଼ାଉଛନ୍ତି?
2: ଶୁଣନ୍ତୁ, ଯେମିତି ଶିଶୁ ବାଟିକାରେ ଯେଉଁ ଆମର ଶିକ୍ଷା ଦିଆହେଉଛି, ସେମିତି ଆମର ଏଠି ହେଲା ଛୁଆମାନଙ୍କୁ ଗୀତ ନାଚ ଗପ ଖେଳ ମାଧ୍ୟମରେ ଅଙ୍ଗନବାଡ଼ିରେ ପାଠ ପଢ଼ା। ଛୁଆମାନଙ୍କୁ ପ୍ରି ସ୍କୁଲରେ ଯେତିକି ଆକ୍ଟିଭିଟି ଆମର କରାହେଉଛି, ଛୁଆମାନଙ୍କୁ ଖାଦ୍ୟ ବି ତାଙ୍କର ଗଭର୍ଣ୍ଣମେଣ୍ଟରୁ ଯାହା ବି ଆସୁଛି ଦିଆହେଉଛି, ଜଳଖିଆ ସବୁ ଦିଆହେଉଛି, ଆଉ ଛୁଆମାନଙ୍କୁ ପଢ଼ାହେଉଛି। ଛୁଆମାନେ ମାନେ ଯେଉଁ ଗୀତ ଗପ ନାଚ ମାଧ୍ୟମରେ ଛୁଆମାନଙ୍କୁ ଶିକ୍ଷା ଦିଆହେଉଛି।
1: ତେବେ କେତେ ବର୍ଷରୁ କେତେ ବର୍ଷ ପିଲା ଆପଣଙ୍କ ପାଖକୁ
2: ଆସୁଛନ୍ତି? ଆମର ଥିଲା 3-6, ଏବେ ତ ଶିଶୁ ବାଟିକା ଖୋଲି ଯାଇଛି, ସେଥିପାଇଁ ଆମର 3-5 ବର୍ଷ ଛୁଆ ଏବେ ଆସୁଛନ୍ତି।
1: ତେବେ ଆପଣଙ୍କ ସେଣ୍ଟରକୁ କେତେ କ'ଣ ପିଲା ଆସୁଛନ୍ତି ଏବେ?
2: ଏବେ ମୋର ଆଗରୁ ଆସୁଥିଲେ ବହୁତ ଛୁଆ, ଏବେ ବହୁତ କମିଗଲେଣି, 10 ଜଣ।
1: ତେବେ ପ୍ରଥମେ କହିଲେ ଯେ ଆପଣ ଆଗରୁ ଅଧିକ ପିଲା ଆସୁଥିଲେ, ବର୍ତ୍ତମାନ କମ୍ ପିଲା ଆସୁଛନ୍ତି, ତେବେ ଏଇ ଯେଉଁ ରେସିଓଟା କମିଯାଉଛି, ୟାର କାରଣ କ'ଣ କହିବେ ଆପଣ?
2: ସବୁଆଡ଼େ ତ ପ୍ରାଇଭେଟ୍ ସ୍କୁଲ ହେଇଗଲା, ମା ମାନେ ବେଶୀ ଆଗ୍ରହ କରୁଛନ୍ତି ପ୍ରାଇଭେଟ୍ ସ୍କୁଲକୁ। ସେ ଯାହା ବି ମୋ ଛୁଆ ଗଲା ପ୍ରାଇଭେଟ୍ ସ୍କୁଲ, ମାନେ ମୋ ଛୁଆ ସେଠି ବହୁତ ଶିକ୍ଷା ପାଉଛି, କିନ୍ତୁ ଅଙ୍ଗନବାଡ଼ିରେ ଶିକ୍ଷା ତାଙ୍କ ଗୋଟେ ଧାରଣା ଅଛି ଯେ ଆମ ଛୁଆ ସୁବିଧା କିଛି ନାହିଁ ଅଙ୍ଗନବାଡ଼ି, ମେନ୍ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, ସେଥିପାଇଁ ତାଙ୍କର ସେଇଠି ରହୁଛି ମାଇନସ୍ ପଏଣ୍ଟ ଯେ ସେମାନେ ଅଙ୍ଗନବାଡ଼ି କେନ୍ଦ୍ରଟେ ନାହିଁ, ବାରଣ୍ଡାରେ ଛୁଆ କେମିତି ବସିବେ?
1: ତେବେ ଆପଣଙ୍କର ଅଙ୍ଗନବାଡ଼ି କେନ୍ଦ୍ରକୁ କ'ଣ କେମିତି ଚଳୁଛନ୍ତି ଆପଣ?
2: ଆମେ କେନ୍ଦ୍ରକୁ ହେଲା ଯେ ଯେତେବେଳେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, ତ କାହା ବାରଣ୍ଡାରେ କମ୍ୟୁନିଟି ଯେତେବେଳେ ଗୋଟେ ବେଶୀରେ ନେଇକି କାହା ବାରଣ୍ଡା କିମ୍ବା କାହାର ଗୋଟେ ଯେମିତି ହେଲେ ସୁବିଧା କରି ଛୁଆମାନଙ୍କୁ ସେଠି ପଢ଼ଉଛୁ।
1: ତେବେ ସରକାରଙ୍କ ତରଫରୁ ଯେଉଁ ସବୁ ଯୋଜନା ଆସୁଛି, ସେଗୁଡ଼ିକ ସବୁ ଆପଣ କେମିତି କ'ଣ କାର୍ଯ୍ୟକାରୀ କରନ୍ତି?
2: କାର୍ଯ୍ୟକାରୀ କରୁଛୁ, ଯେଉଁଠି ହେଲେ ଆଜି ମୁଁ କେଉଁଠି VHND କଲି, ଜଣଙ୍କ ବାରଣ୍ଡାରେ ସୁବିଧା କରିକି, ତ ଆଉ ଯାହା ବି ଖାଦ୍ୟ ଆସୁଛି THR ଆମର ଯାହା ଆସୁଛି, ଯେଉଁ MSP ଖାଦ୍ୟ କି THR ଯାହା ବି ଆସୁଛି, ଆମେ ତାକୁ କ'ଣ କରୁଛୁ ନା ଯେଉଁ ଘରେ ସୁବିଧା କରିକି ତାଙ୍କୁ ବାଣ୍ଟି ଦେଉଛୁ, 2-3 ଦିନ ଭିତରେ ତାଙ୍କୁ ଯେମିତି ହେଲେ କରିଦେଉଛୁ, ସପରା ବାଣ୍ଟି ଦେଉଛୁ। ତାପରେ ଆମର ହେଉଛି ଯେଉଁ ଘର ଘର ବୁଲିକି ମୁଁ ଫେସ୍ କ୍ୟାପ୍ଚର୍ କରେ, ଓଜନ ଆଣିକି ଛୁଆମାନଙ୍କୁ ଡାକିକି ଓଜନ କରାଏ, ମୁଁ ଛୁଆମାନଙ୍କୁ ସେଇ ବାରଣ୍ଡାରେ ହିଁ ପ୍ରାକ୍ ବିଦ୍ୟାଳୟ କରୁଛି। ଆଉ କ'ଣ କରିବୁ, ସୁବିଧା ଯେତେବେଳେ ନାହିଁ ଯେମିତି ହେଲେ ତ ଆମକୁ ଚଳିବାକୁ ପଡ଼ିବ, ଆଉ କ'ଣ କରିବୁ। ଅଙ୍ଗନବାଡ଼ି କେନ୍ଦ୍ରଟି ଥିଲେ ବହୁତ ଭଲ ହୁଅନ୍ତା, ଆମମାନଙ୍କୁ ଏତେ ହଇରାଣ ହେବାକୁ ପଡ଼ନ୍ତାନି।
1: ବହୁତ ବଢିଆ କଥା କହିଲେ ଯେ ବର୍ତ୍ତମାନ ଯେମିତି ଆମର ଶିକ୍ଷାର ବ୍ୟବସ୍ଥା ଚାଲିଲାଣି, ସେଥିପାଇଁ ନିହାତି ଶ୍ରେଣୀଗୃହଟେ ର ଆବଶ୍ୟକତା ରହିଛି ଆପଣଙ୍କୁ। ଆପଣ ଗୋଟେ ଶିଶୁକୁ ମା ପାଖରୁ ସେ ଛାଡ଼ିକି ଆସୁଛନ୍ତି, କ'ଣ କେମିତି ଆପଣ ତାଙ୍କୁ ଆଦର କରିକି କେମିତି କ'ଣ ପାଠ ପଢ଼ାନ୍ତି?
2: ଯେତେବେଳେ ଆସିଲା ପରେ ଯେତେବେଳେ ମୋ ପାଖକୁ ଆସୁଛି, ତାହେଲେ ମୁଁ ତାଙ୍କ ମା, ମୁଁ ତାଙ୍କ ବାପା ସେତେବେଳେ ହେଇଯାଏ। ଛୁଆ ସେତେବେଳକୁ ତାଙ୍କୁ ଯେତେ ମୁଁ ସ୍ନେହ ଶ୍ରଦ୍ଧା ଦେଇକି ପଢ଼େଇ ପାରିବି, ଯେତେ ଏମିତି ଘରେ ବାପା ମା ପାଖରେ ରହିଲେ ଛୁଆଟା ଯେମିତି ତା ମା ସହିତ ସେ ଆଟାଚ୍ ହୁଏ,

0: ସେଇ ଟାଇପ୍ରେ ଆମେ ତାଙ୍କୁ ସବୁବେଳେ ସେତିକି ହିଁ କୋପରେଟ୍ କରୁ ଯେ ମା ଯେମିତି ସେ କାନ୍ଦିବ ନେଇ କି ନୂଆ ନୂଆ ହେଲେ କାନ୍ଦିଲେ ବି ତାଙ୍କ ଜେଜେମାଙ୍କ ଜେଜେବାପା ଯିଏ ଆସନ୍ତି ପୁଣି ତମେ ଟିକେ ବସ, ଛୁଆଟା ଯେତେବେଳେ ବସି ଆସିବ ତମେ ସେତେବେଳେ କ'ଣ କରିବ, ମୋତେ ପରିସା ଲାଗୁଛି କି ଝାଡ଼ା ଯିବି କି ଯୁଆ ନାଇଁ, ଗୋଟେ ବାହାନା କର, ଘରେ ତୁମେ ପଳେଇବ, ତାପରେ ଛୁଆଟା ମୋ ପାଖରେ ଆସ୍ତେ ଆସ୍ତେ ସେ ରହିବାକୁ ଚାହିଁବ, ରହିଲା ମାନେ ଦିନେ ଦୁଇ ଦିନ ଚାରି ଦିନ ଆଠ ଦିନ ପରେ ସେ ମୋ ସହିତ ପୁରା ଆଟାଚ୍ ହେଇଯିବ, ତାପରେ ଆଉ ତୁମକୁ ସେ ଖୋଜିବନି, ସେ ହେଲା ମୋର ଛୁଆ ହେଇଗଲା।
1: ଏମିତି ତାହେଲେ ଆପଣ ସ୍ନେହ ଆଦର କରିକି ଶିଶୁଙ୍କୁ କୋଳେଇ ନେଉଛନ୍ତି, ବହୁତ ବଢିଆ କଥା। ତେବେ କୋମଳମତୀ ଶିଶୁ ସେମାନଙ୍କୁ ଆପଣ ଶିକ୍ଷା କେମିତି କଣ ଦିଅନ୍ତି? ୟା ପୂର୍ବରୁ ଟିକେ କହିଲେ ଯେ ଗୀତ ଆଉ କାହାଣୀ ମାଧ୍ୟମରେ କହନ୍ତି, ତ ଗୋଟେ ଗୀତ ମାଧ୍ୟମରେ ଆପଣ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସମ୍ପର୍କରେ ଧର ଧାରଣା ଦେବେ, କଣ କେମିତି ଦିଅନ୍ତି?
0: ଶରୀର ଯେମିତି ଆମର ଛୁଆମାନଙ୍କୁ ହେଲା ମୋ ଶରୀର, ହେଲା ମୋ ଶରୀରରେ ରହୁଛି ଆମର ହଉଛି ଏଇ ତ ମୋର ମଥା, ଏଇ ତ ମୋର ମଥା, ମଥା କହିଲେ ବୁଝିପାରିଲେ ନା ପିଲା, ଏଇଟା ଏଇଟା କଣ ମଥା ମୁଣ୍ଡ, ତାପରେ ଏଇ ତ ମୋର ଆଖି, ଆଖିରେ ଆମେ କଣ କରୁଛେ ପିଲା ଦେଖୁଛନ୍ତି, ହେଲା ମଥାରେ ହେଲେ ମଥା ମାନେ ମୁଣ୍ଡ, ମୁଣ୍ଡରେ ଆମର ବୁଦ୍ଧି ରହୁଛି ନା ବେଶୀ ଛୁଆମାନଙ୍କୁ ଏମିତି କହିବା, ଆଖି, ଆଖିରେ ଆମେ ଦେଖୁଛନ୍ତି, ଆମେ ଦୁନିଆ ଆଖି ନଥିଲେ ଆମେ ଦୁନିଆକୁ ଦେଖନ୍ତି କି, ଦେଖନ୍ତିନି, ଏଇ ତ ମୋର କାନ, କାନରେ ଆମେ କ'ଣ କରୁ ସବୁ ଦୁନିଆ ଶୁଣୁଛୁ, ତ ଏଇ ତ ମୋର ନାକ, ନାକ ହେଲା ବେଳକୁ କ'ଣ ଆମେ ଯୋଉ ସବୁ ମାନେ ନିଶ୍ୱାସ ପ୍ରଶ୍ୱାସ ନେଉଛୁ, ଗନ୍ଧ ବି ବାହାରୁଛୁ, ତାପରେ ହଉଛି ଏଇ ତ ମୋର ପାଟି, ପାଟି ଦ୍ୱାରା ଆମେ କ'ଣ କରୁଛୁ ଯେକୌଣସି ଜିନିଷ ଆମେ ଖାଇଲେ ସ୍ୱାଦ ପାରୁଛୁ ନା ନାହିଁ, ଏମିତି ଏଇ ତ ମୋର ପେଟ, ଯାହା ବି ଆମେ ପାଟିରେ ଖାଉଛୁ ଚୋବେଇକି ଦାନ୍ତ ଚୋବଉଛି, ତାପରେ ଦାନ୍ତ କ'ଣ ଶିଳ ଟାଇପ୍ର କାମ କରେ ସେଟା କ'ଣ କରୁଛି ପେଟକୁ ଯାଉଛି, ପେଟ କ'ଣ କରୁଛି ହଜମ କରୁଛି, ହଜମ କଲା ପରେ ଏଇ ତ ମୋର ପାଦ, ମାନେ ପାଦ ଦ୍ୱାରା ଆମେ ଭରା ଦେଇକି ଚାଲୁଛୁ ନା ନାହିଁ, ଛୁଆକୁ ଏଇ ଟାଇପ୍ରେ ଆମେ ଗୀତ ସବୁ ଶିଖୁ।
1: ବହୁତ ବଢିଆ, ଆପଣ ଗୀତ ମାଧ୍ୟମରେ ଅନେକ ଶିକ୍ଷା କଥା କହିଲେ। ତେବେ ଆପଣଙ୍କ ଅଞ୍ଚଳରେ ଜନସଂଖ୍ୟା କେତେ ଅଛନ୍ତି?
0: ମୋର ଆଗରୁ ଥିଲେ ହଜାର ଉପରେ ହେଲା, ତାପରେ ଭଡ଼ା ବହୁତ କମି ଯାଇଛନ୍ତି, ଏବେ ମେଡିକାଲ ପଳେଇଚାଲ ମେଡିକାଲ ଷ୍ଟାଫ ବହୁତ ଥିଲେ, ତ ଏବେ ମୋର 860 ମୁଁ 800 ଦେଇଛି, କିନ୍ତୁ ଏବେ ଯେତେବେଳେ ମୁଁ ତାପରେ ଯୋଉ ଏଇ ଫାଲେରିଆ ଏମ୍ଡିଏ ପ୍ରୋଗ୍ରାମରେ ମୋର 860 ବାହାରିଲି।
1: ତେବେ ଆପଣଙ୍କର ବର୍ତ୍ତମାନ 860 ପପୁଲେସନ କହୁଛନ୍ତି, ତେବେ ଏଇ ଅଞ୍ଚଳର ଗର୍ଭବତୀ ମା ମାନଙ୍କର କଣ କେମିତି ଯତ୍ନ ନିଅନ୍ତି?
0: ଗର୍ଭବତୀ ଆମର ହେଲା ଯୋଉ ଆମର ଭିଏଚଏନ୍ଡି ହଉଛି, ଗର୍ଭବତୀ ମା ମାନେ ଆସନ୍ତି, ଆମର ଇମ୍ୟୁନାଇଜେସନ ହଉଛି ଧାଙ୍ଗଡ଼ପଡ଼ା, ଆମେ ସେଠିକି ପଠାଉ, ତାପରେ ଆମର ଯୋଉ 1 କିଲୋମିଟର ମେଡିକାଲ ରହିଲା UPSC ଅର୍ବାନ ପ୍ରାଇମେରୀ ହେଲ୍ଥ ସେଣ୍ଟର ରହୁଛି, ଆଉ 1 କିଲୋମିଟର ହେଲା ମେଡିକାଲଟା ବି ରହୁଛି, ସେଥିପାଇଁ ଆମର ସେମାନଙ୍କ ସବୁ ସୁବିଧା ଅଛି, ମେଡିକାଲ ଫାସିଲିଟି ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ରହୁଛି 1 କିଲୋମିଟର, ତାପରେ ହଉଛି ଆମର ପ୍ରାଥମିକ କେନ୍ଦ୍ର ବି ଯୋଉ ସ୍ୱାସ୍ଥ୍ୟ କେନ୍ଦ୍ର ରହୁଛି ଆମର 1 କିଲୋମିଟର, ପଛ ପଟକୁ ରହିଲା ଯୋଉ UPSC, ତ ଏପଟେ ରହିଲା ମେଡିକାଲ, ସବୁ ସୁବିଧା ଅଛି, ମାନେ ଯୋଉ ସ୍ୱାସ୍ଥ୍ୟର ଅସୁବିଧା କିଛି ନାହିଁ, ପାଖରେ NM ତାପରେ ଆଶା ସମସ୍ତେ ଅଛନ୍ତି, ଆମେ ମାନେ ବି ଯଦି ଗର୍ଭବତୀଟାରେ କ'ଣ ଅସୁବିଧା ହେଲା ଟିକେ ହେଲା, ତାଙ୍କ ଘରେ ବି ଯାଇକି ମୁଁ ଭିଜିଟ୍ କରିକି ସାଙ୍ଗେ ସାଙ୍ଗେ ମୁଁ ତାଙ୍କୁ ପୁରା ସବୁ ବାର୍ତ୍ତା, ଯଦି ଗର୍ଭବତୀର କ'ଣ ହେଲା ଆଶା କି NM ଜାଣନ୍ତୁ ନ ଜାଣନ୍ତୁ, ମୁଁ ଆଗେ ଯାଇକି ପହଞ୍ଚ ସବୁଥିରେ ମୁଁ ଆଗେ ଯାଇକି ସେ ଗର୍ଭବତୀ ହଉ କି ପ୍ରସୂତି ହଉ କି ଛୁଆ ହଉ ବଡ଼ୁର ସାନ ଯାହା ବି ମାନେ ଏରିଆରେ ମୁଁ ଟିକେ କିଛି ହେଲେ ମୁଁ ଆଗେ ଯାଇକି ପହଞ୍ଚେ।
1: ତେବେ ଆପଣଙ୍କ ଅଞ୍ଚଳରେ ଯୋଉ ଆମର ରହୁଛନ୍ତି କିଶୋରୀ ବାଳିକା ମାନେ, ତାଙ୍କ ପାଇଁ ଆପଣଙ୍କର ସରକାରଙ୍କ ତରଫରୁ କ'ଣ କ'ଣ ଯୋଜନା ଆସୁଛି ସେ ସମ୍ପର୍କରେ ଟିକେ କୁହନ୍ତୁ, ଆଉ ତାଙ୍କର କ'ଣ କେମିତି ଯତ୍ନ ସେମାନେ କେମିତି ନେବେ ସେ ସମ୍ପର୍କରେ କ'ଣ ତାଙ୍କୁ ବୁଝୁଛନ୍ତି?
0: ଆମର ହେଲା ଯୋଉ MSPY ଖାଦ୍ୟ ଆସୁଛି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ସେଇଥିରେ ଆମର କ'ଣ କରୁଛୁ ନା ସେମାନଙ୍କୁ ଆମର ଯୋଉ ମୁଢି ସୋଲା ଆଉ ଅଣ୍ଡା 16 ଦିଆହଉଛି, ତା ସହିତ ସେମାନଙ୍କୁ VHND ଆମର ହଉଛି ତାଙ୍କର ଚେକଅପ୍ ହଉଛି, ଯେମିତିକି ଆମର ହଉଛି ହିମୋଗ୍ଲୋବିନ୍ ଟେଷ୍ଟ ହଉଛି, ୱେଟ୍ ବି ନିଆହଉଛି, ମାସରେ ଆମେ ୱେଟ୍ ନେଉଛୁ, ସେମାନଙ୍କୁ ନେଲା ପରେ ତାଙ୍କ ମାନଙ୍କର ଆମେ ଶନିବାର ମିଟିଂ କରୁଛୁ, ଆଗରୁ ଥିଲା ଅଧିକା ମିଟିଂ, ଏବେ କିନ୍ତୁ ସେଟା ହେଇଛି କିଶୋରୀ ସୁଭଦ୍ରା ମିଟିଂ, ଆମେ କିଶୋରୀ ସୁଭଦ୍ରା ମିଟିଂ କରୁଛୁ, ଯୋଉ କିଶୋରୀ ସୁଭଦ୍ରା ମିଟିଂ ପ୍ରତ୍ୟେକ ଶନିବାର କରୁଛୁ, ଆମର ଆଗରୁ ଥିଲା 16 ଅଣ୍ଡା ଆମେ ଦେଇଦେଉଥିଲୁ, କିନ୍ତୁ ଏଥିରେ ଆମେ ଏବେ 16 ଅଣ୍ଡା ଆଉ ଦେଉନୁ, ତାଙ୍କୁ 2 ସିଝା ଅଣ୍ଡା 2 କଞ୍ଚା ଅଣ୍ଡା ଆମେ ତାଙ୍କୁ ଦେଉଛୁ, ଯୋଉଟା ସିଝା ଅଣ୍ଡା ଖୋଉଛୁ, ତାପରେ ଆମେ ଆଇରନ୍ ଟାବ୍ଲେଟ୍ ଖୋଉଛୁ, କଞ୍ଚା ଅଣ୍ଡା 2 ତାଙ୍କୁ ଘରକୁ ଦେଉଛୁ, ତୁମେ ସିଝେଇକି ଖାଇବ, ଆମେ କିଶୋରୀମାନଙ୍କୁ।
1: ଆପଣ ଯୋଉ 16 ଅଣ୍ଡା ଦଉଛନ୍ତି କହିଲେ କେତେ ଦିନରେ ଦଉଛନ୍ତି?
0: ଆମେ ହେଲୁ ମାସକ ପାଇଁ 16 ଅଣ୍ଡା ଗଭର୍ଣ୍ଣମେଣ୍ଟରୁ ଆସିଛି, ଆମେ ତାଙ୍କୁ ସପ୍ତାହକୁ 4 ଅଣ୍ଡା ପ୍ରତ୍ୟେକ ଶନିବାର ଦିନ 2 ଅଣ୍ଡା ସିଝା ଖାଇବେ, 2 ଅଣ୍ଡା କଞ୍ଚା ନେବେ, ଆଉ ସେମାନେ ଆଇରନ୍ ଟାବ୍ଲେଟ୍ ସେଇଠି ଖାଇବେ, ଆଉ ସେମାନେ ଆମର ସୁଭଦ୍ରା କିଶୋରୀ ମିଟିଂ ସେମାନେ ସେଦିନ ବୈଠକରେ ବସିବେ, ଆଉ ତାଙ୍କୁ ସବୁବେଳେ ବାର୍ତ୍ତା ଅଛି, ପ୍ରତ୍ୟେକ ଆମର ମିଟିଂର ବାର୍ତ୍ତା ଅଛି, ଆମ ସବୁ କିଶୋରୀମାନଙ୍କୁ ବାର୍ତ୍ତା ଦିଆ, ଆମ ସବୁ ପଜିଟିଭଲି ରଖୁଛୁ ଯେ ତୁମେ କୌଣସି ଭୁଲ କାମ କରିବନି, ଭୁଲ ରାସ୍ତାକୁ ଯିବନି ସବୁବେଳେ, ଆଉ ଶିକ୍ଷାଟାକୁ ବେଶୀ ଗ୍ରହଣ କର, ଶିକ୍ଷା ହିଁ ଆମର ଜୀବନ, ଶିକ୍ଷା ହିଁ ଆମର ସବୁକି, ଶିକ୍ଷା ନଥିଲେ ଆମେ ଖାଲି ଚାକିରି କରିବା ତାହା ନୁହଁ, ଆମେ ଯେକୌଣସି ବାଟରେ ଯିବା ଶିକ୍ଷା ଆମ ପାଇଁ ପୁରା ନିହାତି ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଆମେ ଶିକ୍ଷାକୁ ବେଶୀ ଗ୍ରହଣ କରିବା ଦରକାର, ତାଙ୍କୁ କହୁଛୁ ତୁମେ ମାଆଙ୍କୁ ସାହାଯ୍ୟ କର, ପରିବାର ସାଇପଡ଼ିଶା ଯାହା ସାହାଯ୍ୟ କର, ଋତୁସ୍ରାବ ସମୟରେ ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ଆମେ ଶିଖଉଛୁ, ଅତି କମ୍ କି କପଡ଼ାକୁ 3 ପ୍ୟାଡ଼୍କୁ 3-4

0: ବଦଳେଇବ ହେଲା, ପରିଷ୍କାର ପରିଚ୍ଛନ୍ନତା ହବ, କପଡ଼ା ତମେ ତ ବ୍ୟବହାର କରୁନ, ଆଜିକାଲି ସବୁ ପ୍ୟାଡ଼୍ ବ୍ୟବହାର କରୁଛନ୍ତି, ପ୍ୟାଡ଼୍କୁ 4 ଥର ବଦଳେଇବ ତମେ, ମିନିମମ୍ 4 ଥର ବଦଳେଇବ। ସମସ୍ତେ କହୁଛନ୍ତି 3 ଥର, କିନ୍ତୁ ମୁଁ 4 ଥର ତାଙ୍କୁ କୁହେ, 4 ଥର ବଦଳେଇବ। ଆଉ ତୁମେ ସବୁବେଳେ ଯେମିତି ତମ ଦେହ ମୁହଁଟାକୁ ସାବୁନ ଲଗେଇ ପରିଷ୍କାର କରୁଛ, ସେମିତି ପରିଷ୍କାର କରିବ ସବୁବେଳେ। ପରିଷ୍କାର କଲା ପରେ ଆମର କୌଣସି ଇନଫେକ୍ସନ୍ ରହିବନି ହେଲା। ଆଉ ଆମେ ସବୁବେଳେ ପରିଷ୍କାର ପରିଚ୍ଛନ୍ନତା ରହିବା, ଖାଲି ଋତୁସ୍ରାବ ସମୟରେ ଯେ ପରିଷ୍କାର ରହିବା ତାହା ନୁହଁ, ଯେତେ ପରିଷ୍କାର ପରିଚ୍ଛନ୍ନତା ରହିବା, କପଡ଼ା ପତ୍ର ଆମର ପରିଷ୍କାର ରଖିବା, ଆମେ ନିଜର ଅଙ୍ଗ ପରିଷ୍କାର ରହିବା ସହିତ ଆମ ପରିବାର ସମସ୍ତଙ୍କୁ ଆମେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦେଖିବା, ତାହେଲେ ଆମେ ନିଜେ ଭଲ ରହିପାରିବା।
1: ବହୁତ ଭଲ କଥା। ତେବେ ଆପଣ ଅଙ୍ଗନବାଡ଼ିରେ ତ ଶିକ୍ଷାଦାନ ଦେଉଛନ୍ତି, ଯୋଉ ଆମର ଆସୁଛି ଶିଶୁମାନଙ୍କ ପାଇଁ ସପ୍ତାହକୁ ଖାଦ୍ୟ, ସେଇ ବିଷୟରେ
0: ଛୁଆମାନଙ୍କର ହଉଛି ଆମର ଯୋଉ THR ଖାଦ୍ୟ ଆସୁଛି, ଶୁଖିଲା ଖାଦ୍ୟ ଆସୁଛି, ଶୁଖିଲା ଖାଦ୍ୟ ଆମର ଦିଆ ହଉଛି ଛତୁଆ ଆଉ ହାଲୁଆ, ଆମର ହଉଛି ଅଣ୍ଡା, ଅଣ୍ଡା 12 ଛୁଆମାନଙ୍କ ପାଇଁ, ଆଉ ଗର୍ଭବତୀ ପ୍ରସୂତି କି MSP ଖାଦ୍ୟ ମିଳୁଛି, ପ୍ଲସ୍ ସେମାନଙ୍କୁ ଛତୁଆ ମିଳୁଛି, ଛତୁଆ ସହିତ ଲଡ଼ୁ ବି ଦିଆଯାଉଛି, ଆଉ ସେମାନଙ୍କୁ ବି ସୁଦ୍ଧା ଆମର ହଉଛି ଅଣ୍ଡା ବି 12 ଦିଆଯାଉଛି। ମୁଁ ମୋର ଯେତିକି କାର୍ଯ୍ୟ ମୋର ସୁଚାରୁ ରୂପେ ତୁଲାଇବାକୁ ସବୁବେଳେ ଚେଷ୍ଟା କରେ। ଅଙ୍ଗନବାଡ଼ି କେନ୍ଦ୍ରରେ ନଥିଲେ ବି ମୁଁ କାହାକୁ ଯେମିତି କାର୍ଯ୍ୟରେ ମୋର ଅବହେଳା ନ ହବ, ସେଥିପାଇଁ ମୁଁ ସବୁବେଳେ ଜଗି ରଖେ।
1: ସୋମବାର, ମଙ୍ଗଳବାର, ବୁଧବାରରେ ଅଣ୍ଡାକୁ କେଉଁ ଦିନ ଦିଆଯାଏ?
0: ଅଣ୍ଡାକୁ ଆମକୁ କୁହାହେଇଛି ସପ୍ତାହକୁ 3 ହେଲା, ଯେଉଁ ଛୁଆମାନଙ୍କର ଗର୍ଭବତୀ ପ୍ରସୂତି ମାନଙ୍କର ସପ୍ତାହକୁ 3 ମାସକୁ ଯେଉଁ 15 6 ମାସକୁ ତାହେଲେ ଅଛି 12 ହେଇଗଲା କି ନାହିଁ, ହେଲା 4 × 12 ଅଣ୍ଡା ଦିଆଯାଉଛି
1: ପ୍ରତି ଶିଶୁକୁ। 12 ଅଣ୍ଡା ଗୋଟେ ମାସକୁ ଦିଆଯାଉଛି। ଆପଣଙ୍କ କହିବା ଅନୁସାରେ ଯେ ଆପଣଙ୍କର ତ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, ଏଇ ଯେଉଁ ସବୁ ଗଭର୍ଣ୍ଣମେଣ୍ଟର ଜିନିଷ ସବୁ ଆସୁଛି, ଆପଣ ତାକୁ ସବୁ କୋଉଠି ତାର
0: ରଖିବା? ଘରେ ତ ଜାଗା ଅଳପ, ହେଲେ ବି ସେଇ ଭିତରେ ରଖିକି ମୁଁ ସେମାନଙ୍କୁ ଯେତେ ଶୀଘ୍ର ସମ୍ଭବ ତାଙ୍କୁ ବାଣ୍ଟି ଦିଏ, ମୁଁ ଜମା ରଖେନି ପାଖରେ। ମୁଁ ସବୁବେଳେ ଚାହେଁ କେମିତି ଏଇସବୁ ଜିନିଷ କେମିତି ତାଙ୍କ ପାଖରେ ପହଞ୍ଚୁ, ଆଉ ମୁଁ ବେନିଫିସିଆରୀ ମାନଙ୍କୁ 2 ଥର ମୁଁ ସବୁବେଳେ ତାଙ୍କ ପାଖରେ ପହଞ୍ଚିକି ମୁଁ ନିଜେ ପ୍ରେଜେଣ୍ଟ ହୋଇକି ତାଙ୍କୁ ଡାକିକି ଆଣେ, ଆସ ନେଇଯାଉ, ମୋର ଆଉ କେମିତି କେମିତି ବାକି ରଖୁନି। ତମ ଜିନିଷ ଏଇଟା ଗଭର୍ଣ୍ଣମେଣ୍ଟର ତମକୁ ଦେଉଛନ୍ତି, ତୁମ ପାଇଁ ଏଇଟା ତମ ପାଇଁ ଆସୁଛି, ଯେତେବେଳେ ତମେ ନେଇଯାଅ।
1: ନେଇଗଲେ ଆପଣଙ୍କର ସ୍ଥାନଟି ବି
0: ହେଇଛି ଖୋଲା ରହିଯିବ, ଏକରେ ତାଙ୍କ ଜିନିଷ ଠିକ୍ ସମୟରେ ଯାଇକି ପହଞ୍ଚିଯିବ, ସେମାନେ ସେ ଜିନିଷଟାକୁ ବ୍ୟବହାର କରିପାରିବେ। ଯଦି ଟିକେ ଲେଟ୍ ହେଇଗଲା, ପୋକ ଲାଗିଯିବ କି କ'ଣ ହବ, ତାପରେ ସେମାନେ ଆମକୁ ରାଗିବେ, ଗାଳି ଦେବେ, ତ ତାହା ଆଗରୁ ଆମେ ତାଙ୍କୁ ଜିନିଷଟା ଦେଇଦେଲେ ଗଭର୍ଣ୍ଣମେଣ୍ଟର, ସେମାନେ ନେଲେ ତାଙ୍କର ବ୍ୟବହାର କଲେ।
1: ଆପଣଙ୍କ ଅଞ୍ଚଳରେ ପାନୀୟ ଜଳର କ'ଣ ବ୍ୟବସ୍ଥା ଅଛି?
0: ପାନୀୟ ଜଳ ତ କହିଲେ ଆମର ଖାଲି PST ପାଣି ଆଉ ଟ୍ୟୁବୱେଲ୍ କେତେଟା ଅଛି, ଯୋଉ 4 ଟ୍ୟୁବୱେଲ୍ ଅଛି ଏରିଆରେ, ସେତିକିରେ ଯାହା ବ୍ୟବହାର ଚାଲିଛି ଆଉ।
1: ତେବେ ଋତୁକାଳୀନ ଅସୁସ୍ଥତା କେମିତି କ'ଣ ରହେ ଆପଣଙ୍କ ଅଞ୍ଚଳରେ?
0: ଏଇ ଦେଖନ୍ତୁ, ଏଇଲେ ଜ୍ୱର ଝାଡ଼ା ହେଉଛି, ତଥାପି ଆମେ ଘର ଘର ବୁଲିକି ସମସ୍ତଙ୍କୁ ମାନେ ସତର୍କ ଦଉ ଯେ ତୁମେ ମାନେ ଏବେ ହେଲା ଯୋଉ ବର୍ଷା ଦିନ ହେଉଛି, ଖାସ କରିକି ସ୍ଲୋମ୍ ଏରିଆ ଆମର ଯୋଉ ଅଛି ବେଶୀ, ସେଇ ଏରିଆ ଟିକେ ପୋଖରୀ ଗୁଡ଼ା ରହୁଛନ୍ତି, ସେମାନଙ୍କୁ ଆମେ ବାର୍ତ୍ତା ଦଉ ଯେ ତୁମେ ମାନେ ଯଦି ଝାଡ଼ା କିମ୍ବା ଜ୍ୱର ଫର ହୁଏ ଆମର ଡାକ୍ତର ପରାମର୍ଶ କରିବ, ଜମାରୁ ଗୁଣି ଗାରୁଡ଼ି କହିକି ଝଡ଼ା ଫୁଙ୍କା କରନି, ଆଗେ ଡାକ୍ତର ପରାମର୍ଶ କର, ଡାକ୍ତର ଯାହା ଦଉଛନ୍ତି ତାଙ୍କୁ ତୁମେ ମେଡିସିନ ଦିଅନ୍ତୁ, ORS ଝାଡ଼ା ହେଲେ ORS ଦଉଛନ୍ତି ଆମ ପାଖରେ, ଯଦି ପ୍ରାଥମିକ ଚିକିତ୍ସା ଯା ORS ଥିବ ଆମେ ସାଙ୍ଗେ ସାଙ୍ଗେ ନେଇକି ORS ଦେଉ, ତାପରେ ଏଠୁ ବି ତାଙ୍କ ମାନଙ୍କ ପାଇଁ ଯାହା ବି ଆମର ଆଶା ଦିଦିଙ୍କ ଫୋନ କରେ ଆଶା ଦିଦି ଆସନ୍ତି, ତାପରେ ତାଙ୍କ ମାନଙ୍କ ରେଫରାଲ ଥିଲେ ବି ଆଶା ଦିଦି ତାଙ୍କର ନେଇକି ଯାଆନ୍ତି, ଆଉ ଯଦି ନିଜେ ଯିବାର ଥିବ ତାଙ୍କର ପାଖରେ ତ ମେଡିକାଲଟା, ତୁମେ ତୁମେ ଯାଅ ସେତେ ଶୀଘ୍ର ପାରିବ ଦେଖାଅ। ଛୁଆମାନଙ୍କୁ ଥଣ୍ଡା ଜ୍ୱର ହେଲେ ବି ମା ମାନଙ୍କୁ କୁହେ ତୁମେ ମାନେ ଶୀଘ୍ର ନେଇକି, ଛୁଆ ଛିଙ୍କିଲା ମାନେ ତୁମେ ଡକ୍ଟର ପରାମର୍ଶ କର, ପାଖରେ ତ ମେଡିକାଲ ନା, ଦୂରରେ ଅଛି ଯେ ହଁ ଲେଟ୍ ହେଲା କିଛି ନାହିଁ, କିନ୍ତୁ ଆମେ ଆଗେ ଡାକ୍ତର ପରାମର୍ଶ କରିବା, ତାପରେ ଛୁଆଙ୍କୁ ଆମେ ଡାକ୍ତର ଯେମିତି ଟ୍ରିଟମେଣ୍ଟ କରିବା ଆମେ କରିପାରିବା କି, ମୁଁ ଡାକ୍ତର ପରାମର୍ଶ ପାଇଁ ଆଗେ ଦିଏ।
1: ତେବେ ଆପଣ ସ୍ୱାସ୍ଥ୍ୟ ସଚେତନତା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଅନ୍ତି ଆଉ ଖୁସି ଯୋଜନା ଅନ୍ତର୍ଗତ?
0: ଖୁସି ଯୋଜନା ଆମର ଆଜ୍ଞା ନାହିଁନି, ସେଟା ହଉଛି କହୁଥିଲେ ହବ ବୋଲି କାହିଁ ସେଟା ହେଇନି, ସେଟା ହଉଛି ପ୍ୟାଡ଼୍ ଦିଆଯାଉଛି ଖୁସିରେ ସ୍କୁଲରେ ଦିଆଯାଉଛି, ତ ଆମ ଅଙ୍ଗନବାଡ଼ି ସେଟା ଆସିନି, ଆସିଲେ ବି ଆମେ ସେଟା ସବୁ ସଫଳ କରେଇବାକୁ ଆମେ ଚାହିଁବୁ, ସଫଳ ବି କରେଇବୁ।
1: ଆଚ୍ଛା, ତେବେ ଅଙ୍କ ଜ୍ଞାନ ସମ୍ପର୍କରେ ଆପଣ କ'ଣ କେମିତି ଧାରଣା ଦିଅନ୍ତି?
0: ତ ଦେଖନ୍ତୁ, ଗୀତରେ 1 ଗଲା ଶିକାର କରି, 2 ଥିଲା ସାତେ, 3 ତାଙ୍କର ପଛରେ ଗଲା ବାଘ ଦେଖିଲା ପାଟି, ଛୁଆଙ୍କୁ ମୁଁ ଏମିତି ଟାଇପ୍ର ଧାରଣା ଦିଏ। 1-2 ସଂଖ୍ୟା ମାଧ୍ୟମରେ ଛୁଆମାନେ ଶିଖନ୍ତି, ଗଣତି ଶିଖନ୍ତି, 1-2 ସଂଖ୍ୟା ଗଣନା ଶିଖନ୍ତି, ତାପରେ ଛୁଆମାନଙ୍କୁ କିଛି ନହେଲେ ଆମ ତ ଗୀତ ନାଚ ଗପ ଖେଳ ମାଧ୍ୟମରେ ଛୁଆମାନଙ୍କୁ ଏମିତି ଶିଖେ। 1 ଗଲା ଶିକାର କରି, 2 ଥିଲା ସାଥେ, 3 ତାଙ୍କର ପଛରେ ଗଲା ବାଘ ଦେଖିଲା ବାଟେ, 4 ଚଢିଲା ଆମ୍ବ ଗଛକୁ, 5 ପଡିଲା ତଳେ, 6 ଦେଖିନ ହସୁଥିଲା ଦୋଳି ଖେଳିନ ଡାଳେ, 7 ଆସିଲା ଘୁଙ୍ଗୁର ପିନ୍ଧି, 8 ଗାଇଲା ଗୀତ, 9 ଚାଲିଲା ନୌକା ଧରି, 10 ମାରୁଥିଲା କାତ।
1: ବହୁତ ବଢିଆ। ଆପଣଙ୍କର ଯୋଉ ପିଲା

0: ସଂଖ୍ୟା କମୁଛନ୍ତି, ଆଜି ରେଡିଓ ମାଧ୍ୟମରେ ଆପଣଙ୍କ ଅଞ୍ଚଳରେ ମା ମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
1: ସେ ଶୁଣନ୍ତୁ, ଆମ ତ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ, କିନ୍ତୁ ଆପଣମାନେ ପ୍ରାଇଭେଟରେ ତ ଆପଣଙ୍କ ଇଚ୍ଛା, ଆପଣ ଯୋଉଠି ଛାଡ଼ିବେ ଛୁଆ, ତ ମୁଁ କାହାକୁ ବାଧ୍ୟତାମୂଳକ କରିପାରିବିନି, କିନ୍ତୁ ଅଙ୍ଗନବାଡ଼ିରେ ବି ସବୁ ସୁବିଧା ଦିଆହଉଛି ଗଭର୍ଣ୍ଣମେଣ୍ଟରୁ, ସବୁ ମାନେ ଡ୍ରେସ୍ ଦିଆଯାଉଛି ସେମାନଙ୍କୁ, ଦୁଇ ଦୁଇ ଚାରି ହଳ ଡ୍ରେସ୍ ବର୍ଷରେ ଦୁଇ ଥର, ହେଲେ ଆମର ହଉଛି ଅଗଷ୍ଟ 15 ପୂର୍ବରୁ ଥରେ ଦିଆଯାଏ, ତାପରେ ହଉଛି ଆମର ସେମିତି ଜାନୁଆରୀ 26 ପୂର୍ବରୁ ଥରେ ଦିଆଯାଏ, ଦୁଇ ଥର ଆମର ଛୁଆମାନଙ୍କୁ ଦିଆଯାଉଛି ଡ୍ରେସ୍, ତାପରେ ହଉଛି ଆମର ଛୁଆମାନଙ୍କୁ ବୁଟ୍ ସକ୍ସ ସ୍ୱେଟର ବି, ଯେଉଁ ସ୍ୱେଟର ଶୀତ ଦିନ ହେଲା ସ୍ୱେଟର ଦିଆଯିବ ତାଙ୍କୁ, ସବୁ ଗଭର୍ଣ୍ଣମେଣ୍ଟର ସବୁ ଫେସିଲିଟି ଆସୁଛି, ଖେଳନା ବି ଦିଆଯାଉଛି ଛୁଆମାନେ କେମିତି ଖେଳିବେ କରିବେ ଖେଳନା ମାଧ୍ୟମରେ, ଛୁଆମାନଙ୍କୁ ସବୁ ମେଡିସିନ କିଟ୍ ବି ଆସୁଛି ଛୁଆମାନଙ୍କ ପାଇଁ, ସେମାନେ ଯେମିତି ସେମାନେ ମେଡିକାଲ ମାନେ କ'ଣ ଛୁଆର କଟିଗଲା କି କ'ଣ ହେଲା ତାଙ୍କ ପାଇଁ ଫାଷ୍ଟ ଏଡ୍ ବକ୍ସ ଆସୁଛି।
0: ତେବେ ଆପଣ କହିବାକୁ ଚାହୁଁଛନ୍ତି ଯେ ଅଙ୍ଗନବାଡ଼ି କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା ଅଛି? ତେବେ ଯାହା ହଉ, ଆପଣ ତ ଆଜି ଆମ ଶ୍ରୋତା ଭଉଣୀ ମାନଙ୍କୁ ଭଲ ବାର୍ତ୍ତା ଦେଇଛନ୍ତି, ଶିଶୁଙ୍କୁ ନିହାତି ଅଙ୍ଗନବାଡ଼ି କେନ୍ଦ୍ରକୁ ପଠେଇବେ ଯଦ୍ୱାରା କି ସେମାନେ ସରକାରଙ୍କ ଠାରୁ ଆସୁଥିବା ସମସ୍ତ ସେବା ପାଇପାରିବେ। ତେବେ ପୁଣି ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର।

0: ଶୁଣିଲେ ଆଲୋଚନା।
1: ଗ୍ରାମାଞ୍ଚଳର ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଙ୍ଗନବାଡ଼ି କର୍ମୀ,
0: ଏ ସମ୍ପର୍କରେ ଆଜି ଆମ ସହିତ ଆଲୋଚନାରେ ଥିଲେ ଆଟପୁର ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ବେହେରା ଭଉଣୀ।

ଭଉଣୀ, ମାନନୀୟ ପ୍ରଧାନମନ୍ତ୍ରୀ, ଆମ ମହିଳାମାନଙ୍କର କେମିତି ଉନ୍ନତି ହୋଇପାରିବ ସେଥିପାଇଁ ଅନେକ ଯୋଜନାମାନ ପ୍ରଣୟନ କରୁଛନ୍ତି, ଆଉ ସେହି ଭିତରୁ ଗୋଟିଏ ଯୋଜନା ହେଉଛି ସୁରକ୍ଷିତ ମାତୃତ୍ୱ ଯୋଜନା। ତେବେ ଏହି ଯୋଜନାର ଲାଭ ଉଠାଇବାରେ ଆମ ରାଜ୍ୟ ଓଡ଼ିଶା ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ହେଉଛି ଏକ ଜନ ଆନ୍ଦୋଳନ। ଏହାର ଲାଭ ଉଠାଇ ପାରୁଛନ୍ତି ଆମ ମା ଭଉଣୀମାନେ। ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁରେ ପହଞ୍ଚି ଆଶା ଆଉ ଅଙ୍ଗନବାଡ଼ି କର୍ମୀମାନଙ୍କର ସହାୟତାରେ ଗର୍ଭବତୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝନ୍ତି, ଏବଂ ଯଦି କୌଣସି ସମସ୍ୟା ଥାଏ ତେବେ ଗାଁମାନଙ୍କରେ ପ୍ରତିମାସ 9 ତାରିଖ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ। ଯଦି 9 ତାରିଖଟି ଛୁଟି ଦିନରେ ପଡ଼େ ତେବେ ତାର ପରଦିନ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ। ସ୍ୱାସ୍ଥ୍ୟ ପରୀକ୍ଷା ସହ ହିମୋଗ୍ଲୋବିନ, ରକ୍ତଚାପ ଓ ଅଲ୍ଟ୍ରାସାଉଣ୍ଡ ମଧ୍ୟ କରାଯାଏ। ତା ସହିତ କ୍ୟାଲସିୟମ ଓ ଆଇରନ୍ ଟାବ୍ଲେଟ୍ ଦିଆଯାଇଥାଏ। ଏହି ଯୋଜନାଟି ଆରମ୍ଭ ହୋଇଥିଲା 31 ଜୁଲାଇ 2016। ଏହାଦ୍ୱାରା ଗାଁ ଗହଳିର ମହିଳାଙ୍କ ମୁହଁରେ ହସ ଫୁଟି ଉଠିଛି।

ପୁଣି ଖରା ତ ଦିନକୁ ଦିନ ବଢିବାର ଲାଗିଛି, ଆଉ ଏଇ ଖରାରୁ ଆସିବା ମାତ୍ରେ ଆମେ କିଛି ଲସି ବା ସର୍ବତ ପିଇଲେ ଆମକୁ ଭଲ ଲାଗିବ। ତେବେ ଆସନ୍ତୁ ପୁଣି ଆଜି ଆମେ ଶୁଣିବା ଆମ ରୋଷେଇରେ ଆମ୍ବ ଲସି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ପାଚିଲା ଆମ୍ବ 2, ଦହି 2 କପ୍, ଚିନି ବା ମହୁ ଆପଣ ସେଥିରେ ଥଣ୍ଡା ପାଣି ବା ଅଧା କପ୍ କ୍ଷୀର ଦେଇପାରିବେ ଲସିଟିକୁ ପତଳା କରିବା ପାଇଁ। ଗୁଜୁରାତି ଗୁଣ୍ଡ 1/2 ଚାମଚ, ଆଉ କିଛି ବରଫ ଖଣ୍ଡ, କଟା ପେସ୍ତା, ବାଦାମ କିଛି, ଆଉ ପାଚିଲା ଆମ୍ବ ଟୁକୁରା। ପ୍ରଥମେ ପାଚିଲା ଆମ୍ବକୁ ଭଲ ଭାବରେ ଧୋଇ ତାର ଚୋପା ଛଡ଼ାଇ ଦିଅନ୍ତୁ। ତାକୁ ଛୋଟ ଛୋଟ କରି କାଟି ନିଅନ୍ତୁ। ଏକ ବ୍ଲେଣ୍ଡର ଜାର୍ରେ କଟା ହେଇଥିବା ଆମ୍ବ ପକାଇ ଦିଅନ୍ତୁ। ସେଥିରେ ଦହି, ଚିନି ଆଉ ଗୁଜୁରାତି ଗୁଣ୍ଡ ପକାନ୍ତୁ। ବର୍ତ୍ତମାନ ଏହାକୁ କିଛି ସମୟ ଗ୍ରାଇଣ୍ଡିଂ କରିଦିଅନ୍ତୁ, ଯେପରି ଆମ୍ବ ଏବଂ ଦହି ଭଲ ଭାବରେ ମିଶିଯିବ। ଯଦି ଲସି ଅଧିକ ବହଳିଆ ମନେ ହୁଏ ତେବେ ସେଥିରେ ଅଳ୍ପ ଥଣ୍ଡା କ୍ଷୀର ବା ପାଣି ଆମେ ବ୍ୟବହାର କରିପାରିବା। ଏଥର ପ୍ରସ୍ତୁତ ହେଇଯାଇଛି ଆପଣଙ୍କର ଆମ୍ବ ଲସି। ଏବେ ତାକୁ ଗ୍ଲାସରେ ଢାଳି ସେଥିରେ ଗୋଟେ ବରଫ ଖଣ୍ଡ ଦେଇଦିଅନ୍ତୁ। ତାପରେ ଭଲ ଭାବରେ ସଜେଇବା ପାଇଁ କିଛି କଟା ହେଇଥିବା ବାଦାମ, ପେସ୍ତା ଆଉ ପାଚିଲା ଆମ୍ବ ଖଣ୍ଡକୁ ସଜେଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହେଇଗଲା ଆପଣଙ୍କର ଆମ୍ବ ଲସି।

ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଜ୍ୟୋତିରାଣୀ ପଣ୍ଡା। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ। ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା

0: ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆର୍ଟ 20 ନବସୃଜନ ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମଣ୍ଡଳୀ ମୁଖ୍ୟମାନେ ଅଂଶଗ୍ରହଣ କରିବେ। ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିବା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କୁ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा साहस शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇ ବର୍ଷ ମଧ୍ୟରେ 10,500ରୁ ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର 37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର

0: ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନଙ୍କ ନାମ ଘୋଷଣା କରାଯାଇଛି। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଏବଂ ପୁରୁଷ ମିଳିତ ବର୍ଗରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଉନ୍ନୀତ ହୋଇଛନ୍ତି। ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ବିଶ୍ୱର 12 ନମ୍ଘର ମାନ୍ୟତାପ୍ରାପ୍ତ ଦୁଇଥରର ଅଲିମ୍ପିକ୍ସ ବିଜେତା ପିଭି ସିନ୍ଧୁ ଡେନମାର୍କର ଆମିଲିଏ ସ୍କୁଲ୍ସଙ୍କୁ ସିଧାସଳଖ 21-13, 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଆକାନେ ଆମାଗୁଚିଙ୍କୁ ଭେଟିବେ। ପୁରୁଷ ମିଳିତ ବର୍ଗରେ ସାତ୍ୱିକ ଏବଂ ଚିରାଗ ମାଲେସିଆ ପ୍ରତିପକ୍ଷଙ୍କୁ ହରାଇ ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ପାଇ ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ଆପତ୍ତି ଉଠାଇଛି। ନୂଆଦିଲ୍ଲୀଠାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଗତ 22 ବର୍ଷ ହେଲା ଶ୍ରୀ ଗାନ୍ଧୀ ସାଧାରଣ ଜୀବନ ବିତାଉଥିଲେ ମଧ୍ୟ 54 ଥର ବିଦେଶ ଗସ୍ତ କରିଛନ୍ତି। ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି, ଶ୍ରୀ ଗାନ୍ଧୀ ବିଦେଶ ଗସ୍ତ ପାଇଁ ବ୍ୟକ୍ତିଗତ ଭାବେ ପ୍ରାୟ 60 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India asserts BRICS expected to play constructive role amid global uncertainty and economic challenges. Two-day BRICS foreign ministers meeting begins in New Delhi. India and UAE set to take bilateral ties to next level during Prime Minister Narendra Modi's visit to Abu Dhabi tomorrow. Congress leader V.D. Satishan to be Chief Minister of Kerala. Home Minister Amit Shah says India has emerged as a global leader and first responder in disaster management. US President Donald Trump and Chinese President Xi Jinping hold crucial talks in Beijing. Iran war, global energy crisis, tariffs and trade tensions high on agenda. And in badminton, India's PV Sindhu and men's doubles pair of Sattvik Sairaj Rankireddy and Chirag Shetty enter quarterfinals of Thailand Open. India today asserted that expectations are growing for BRICS to play a constructive role amid global uncertainty and economic challenges. External Affairs Minister Dr. S. Jaishankar stated this in his opening remarks on the commencement of the two-day BRICS foreign ministers meeting in New Delhi today. The meeting is being chaired by Dr. Jaishankar. Foreign ministers and heads of delegation from BRICS member countries and partner nations are participating in the meeting. Speaking on the occasion, External Affairs Minister Dr. S. Jaishankar said many countries continue to face challenges on energy, food, fertilizer and health security, and BRICS can help them respond more effectively.
2: We meet at a time of considerable flux in international relations, ongoing conflicts, economic uncertainties, and challenges in trade and technology and climate are shaping the global landscape. There is a growing expectation, particularly from emerging markets and developing countries, that BRICS will play a constructive and stabilizing role. In this background, our discussions today are an opportunity to reflect on global and regional developments and to consider practical ways to strengthen our cooperation.
1: Dr. S. Jaishankar said recent conflicts only underline the importance of

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଖେଳିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ।

କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ CBSE, ICSE ଓ 9 ଜଣ BSE ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରଥର 3 ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁ ଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ 3 ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ 3 ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହରଘର ଜଲ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 17 ଜଣ ଗ୍ରହଣ ଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିସ୍ଥିତିରେ NDRF କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ July 1ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ SIR। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏଥରର ଗୀତଟି ଚଳଚ୍ଚିତ୍ର ମୁଝେ କୁଛ କେ ନା ହେରୁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ।

ଶୁଣୁଥିଲେ କାର୍ଯ୍ୟକ୍ରମର ଶେଷ ଗୀତଟି ନେହା କକ୍କର ଏବଂ ଗୁରୁ ରନ୍ଧାୱାଙ୍କ କଣ୍ଠରେ ଚଳଚ୍ଚିତ୍ର ବଧାଇ ହୋ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5:30। ସମୟ ହୋଇଛି ଯୁବଶ୍ରୋତା ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

ଶ୍ରୋତାବନ୍ଧୁ ନମସ୍କାର। ଖରାର ତପ୍ତ ଦିନଗୁଡ଼ିକରେ ଯେତେବେଳେ ଜୀବନ ଅସ୍ତବ୍ୟସ୍ତ ଲାଗେ, ସେତେବେଳେ ଶିକ୍ଷା ପ୍ରଣାଳୀରେ ଆସେ ଏକ ଅପେକ୍ଷିତ ଆରାମର ଅବସର ଖରା ଛୁଟି। ହଁ ବନ୍ଧୁ, ଖରା ଛୁଟିକୁ ଆମେ ସାଧାରଣତଃ ଶିକ୍ଷାବର୍ଷର ମଧ୍ୟବର୍ତ୍ତୀ ଏକ ବିରତି ଭାବରେ ଦେଖିଥାଉ, କିନ୍ତୁ ଏହି ଛୁଟି କେବଳ ଗରମରୁ ମୁକ୍ତି ନୁହେଁ, ଏହା ଜୀବନକୁ ନୂତନ ଭାବେ ବୁଝିବା, ଶିକ୍ଷାକୁ ପୁନଃ ବିଚାର କରିବାର ଓ ମୂଲ୍ୟବୋଧକୁ ଗଢ଼ି ତୋଳିବାର ଏକ ସୁବର୍ଣ୍ଣ ସୁଯୋଗ ଆଣିଥାଏ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସମସ୍ତଙ୍କ ପାଇଁ। ଏହି ଛୁଟି କେବଳ ଶାରୀରିକ ଆରାମ ପାଇଁ ନୁହେଁ, ଏହା ମାନସିକ ଭାରସାମ୍ୟ, ସୃଜନଶୀଳତାର ବିକାଶ, ପରିବାର ସହ ସମୟ ଅତିକ୍ରାନ୍ତ ଓ ନୂତନ ଜ୍ଞାନ ଆହରଣର ସୁଯୋଗ ସୃଷ୍ଟି କରେ।

0: 40,000 ଟଙ୍କା ପର୍ଯ୍ୟନ୍ତ ସବସିଡ ପାଆନ୍ତୁ। ଦେଶର ଶ୍ରେଷ୍ଠ କମ୍ପାନୀର ସୂର୍ଯ୍ୟଘର ସୋଲାର ସୁଲଭ ମୂଲ୍ୟରେ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଉତ୍କଳ ସୋଲାର ମୋବାଇଲ 9437179102।
1: ହଁ ବନ୍ଧୁ, ଖରା ଛୁଟିକୁ ଠିକ୍ ଭାବରେ ବ୍ୟବହାର ଜୀବନକୁ ଗଢ଼ି ତୋଳିବାରେ ବଡ଼ ଭୂମିକା ନେଇପାରେ। ଖରା ଛୁଟିର ଆଗମନ ସହିତ ଛାତ୍ରଛାତ୍ରୀମାନେ ଦୈନିକ ପାଠଚାପରୁ ମୁକ୍ତି ପାଆନ୍ତି। ସକାଳୁ ଶୀଘ୍ର ଉଠି ବିଦ୍ୟାଳୟକୁ ଯିବା, ଘର କାମ, ପରୀକ୍ଷାର ଚିନ୍ତା ଆଦିରୁ କିଛି ସମୟ ପାଇଁ ମୁକ୍ତି ମିଳେ। ମନ ଓ ଶରୀର ଦୁହେଁ ସୁସ୍ଥ ହୁଏ। ଏହି ବିରତି ନିଜକୁ ପୁନଃ ସଜାଇବାର ଅବସର ଦେଉଥାଏ, ଯାହା ଆଗାମୀ ଶିକ୍ଷାବର୍ଷ ପାଇଁ ଶକ୍ତି ଓ ଉତ୍ସାହ ଦେଇଥାଏ। ଖରା ଛୁଟିର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପରିବାର ସହ ଅଧିକ ସମୟ ବିତାଇବା। ଆଜିର ବ୍ୟସ୍ତ ଜୀବନରେ ପିତାମାତା ଓ ସନ୍ତାନଙ୍କ ମଧ୍ୟରେ ଯେ ସମୟ ଅଭାବ ଦେଖାଯାଏ, ସେଥିରେ ଏହି ଛୁଟି ଏକ ସେତୁର ଭୂମିକା ନେଇଥାଏ। ଗାଁକୁ ଯାଇ ପରିବାର ସହ ରହିବା ଓ ପ୍ରକୃତି ସହ ନିବିଡ଼ତା ବଢ଼ାଇବା ଆଦି ଅନୁଭବ ଜୀବନରେ ଅମୂଲ୍ୟ ସ୍ମୃତି ସୃଷ୍ଟି କରେ। ଏହି ଛୁଟି ସମୟରେ ପିଲାମାନେ ତାଙ୍କର ରୁଚି ଓ ପ୍ରତିଭାକୁ ଚିହ୍ନଟ କରିପାରନ୍ତି।

ହଁ ବନ୍ଧୁ, ପାଠ୍ୟପୁସ୍ତକ ବାହାରେ ଗୀତ, ନୃତ୍ୟ, ଚିତ୍ରାଙ୍କନ, କ୍ରୀଡ଼ା ବା କମ୍ପ୍ୟୁଟର ଶିକ୍ଷାରେ ନିଜକୁ ନିୟୋଜିତ କରିବାର ଅବସର ପାଇଥାନ୍ତି ବିଦ୍ୟାର୍ଥୀମାନେ। ଏହା ଶିକ୍ଷାକୁ ମାତ୍ର ନମ୍ବର ଓ ପରୀକ୍ଷାରେ ସୀମିତ ରଖେ ନାହିଁ, ବରଂ ଜୀବନମୁଖୀ ଶିକ୍ଷାର ବିକାଶରେ ସହାୟକ ହୋଇଥାଏ। ଖରା ଛୁଟିରେ ପଢ଼ା ଅଭ୍ୟାସ ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ। ଏହି ସମୟରେ ଗଳ୍ପ ପୁସ୍ତକ, ଜୀବନୀ, ବିଜ୍ଞାନ ଓ ସାହିତ୍ୟ ପଢ଼ିବା ଦ୍ୱାରା ଜ୍ଞାନର ପରିସୀମା ଆହୁରି ବିସ୍ତୃତ ହୁଏ। ପୁସ୍ତକ ମନକୁ ସଂସ୍କାର ଦେଇଥାଏ, ଚିନ୍ତାଧାରାକୁ ଗଭୀର କରେ ଓ ଜୀବନର ନୂତନ ମାର୍ଗ ଦେଖାଏ। ଏହା ସୀମିତ ଏକ ସମୟ ଯେଉଁଠାରେ ବିନା ଚାପରେ ଶିକ୍ଷାର ବିକାଶ ହୋଇପାରେ। ଏହା ସହିତ ଖରାଛୁଟି ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇପାରେ, ଯଦି ଏହାକୁ ଠିକ୍ ଭାବରେ ବ୍ୟବହାର କରାଯାଏ। ପ୍ରତିଦିନ ବ୍ୟାୟାମ, ଯୋଗାଭ୍ୟାସ ଓ ଖେଳକୁଦରେ ଅଂଶଗ୍ରହଣ କରି ଶରୀରକୁ ସୁସ୍ଥ ଓ ସକ୍ରିୟ ରଖାଯାଇପାରେ।

0: भारत अभियान।
1: निक्षय मित्र तो हम सबका साथ निभाते, टीबी रोगी व परिजन को पोषण, जांच, इलाज और आजीविका संबंधी सहायता पहुंचाते। जब मिल जाएगा सबको अपना निक्षय मित्र तैयार, तब पक्की हो जाएगी हमारी जी और टीबी की हार।
2: निक्षय मित्र, इस अभियान ने एक बड़े चैलेंज से निपटने में टीबी के मरीजों की बहुत मदद की है। आपको जानकर हैरानी होगी, हमारे देश में 10-12 साल के बच्चे भी निक्षय मित्र बनकर टीबी के खिलाफ लड़ाई को आगे बढ़ा रहे हैं।
0: जन जन का रखे ध्यान, टीबी मुक्त भारत अभियान।
1: अधिक जानकारी के लिए नजदीकी आयुष्मान आरोग्य मंदिर जाएं। स्वास्थ्य एवं परिवार कल्याण मंत्रालय द्वारा जनहित में जारी।
3: ହଁ ବନ୍ଧୁ, ଆଜିର ଡିଜିଟାଲ ଯୁଗରେ ଖରା ଛୁଟି ଅନେକ ସମୟରେ ମୋବାଇଲ ଓ ଟେଲିଭିଜନରେ ସୀମିତ ହୋଇଯାଉଛି। ପିଲାମାନେ ଘଣ୍ଟା ଘଣ୍ଟା ଧରି ଗେମ୍ ଖେଳିବା ବା ସୋସିଆଲ ମିଡିଆରେ ବ୍ୟସ୍ତ ରହିବାରେ ଆସକ୍ତ ହେଉଛନ୍ତି, ଯାହା ତାଙ୍କର ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି। ତେଣୁ ଡିଜିଟାଲ ଉପକରଣ ସୀମିତ ବ୍ୟବହାର ଓ ସୃଜନଶୀଳ କାର୍ଯ୍ୟରେ ଅଧିକ ଅଂଶଗ୍ରହଣ ଆବଶ୍ୟକ ରହିଛି। ଖରାଛୁଟି ସମୟରେ ସମାଜ ସେବାରେ ଅଂଶ ନେବା ମଧ୍ୟ ଏକ ଉତ୍ତମ ପଦକ୍ଷେପ ହୋଇପାରେ। ପରିବେଶ ସୁରକ୍ଷା, ଚାରାରୋପଣ, ସ୍ୱଚ୍ଛତା ଅଭିଯାନ ଓ ଅବହେଳିତ ଶିଶୁ ପିଲାମାନଙ୍କୁ ପଢ଼ାଇବା, ଏହିପରି କାର୍ଯ୍ୟ ମାଧ୍ୟମରେ ନୈତିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱ ଜାଗୃତ ହୁଏ। ଏହା ଏକ ସଚେତନ, ଦାୟିତ୍ୱଶୀଳ ନାଗରିକ ଗଢ଼ି ତୋଳିବାରେ ସାହାଯ୍ୟ କରେ। ଖରା ଛୁଟି ପିଲାମାନଙ୍କ ପାଇଁ କେବଳ ମାତ୍ର ଖେଳ ଓ ଆନନ୍ଦର ସମୟ ନୁହେଁ, ଏହା ଜୀବନ ଶିକ୍ଷାର ଏକ ଅବସର ମଧ୍ୟ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ହଁ ବନ୍ଧୁ, ଖରା ଛୁଟି ପିଲାମାନଙ୍କ ପାଇଁ କେବଳ ମାତ୍ର ଖେଳ ଓ ଆନନ୍ଦର ସମୟ ନୁହେଁ, ଏହା ଜୀବନ ଶିକ୍ଷାର ଏକ ଅବସର ମଧ୍ୟ। ଖରା ଛୁଟିକୁ ଆମେ ସାଧାରଣତଃ ଛାତ୍ରଛାତ୍ରୀଙ୍କ ଆରାମ ଓ ଆନନ୍ଦର ସମୟ ବୋଲି ଭାବିଥାଉ, କିନ୍ତୁ ଏହା ଶିକ୍ଷକମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱ ବହନ କରେ। ଶିକ୍ଷକ ହେଉଛନ୍ତି ଶିକ୍ଷା ପ୍ରଣାଳୀର ମୂଳ ଭିତ୍ତି। ଯାହାଙ୍କର ମନୋଦଶା, ଜ୍ଞାନ ଓ ସୃଜନଶୀଳତା ଉପରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ନିର୍ଭର କରେ, ତେଣୁ ଖରା ଛୁଟି କେବଳ ବିଶ୍ରାମ ନୁହେଁ, ବରଂ ଆତ୍ମସମୀକ୍ଷା, ଆତ୍ମବିକାଶ ଓ ପ୍ରସ୍ତୁତିର ସମୟ। ଶିକ୍ଷକମାନଙ୍କ ଜୀବନ ଏକ ନିୟମିତ ଚାପଭରା ସୂଚୀ ସହ ଜଡ଼ିତ। ପାଠ୍ୟଦାନ, ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା ମୂଲ୍ୟାଙ୍କନ, ପ୍ରଶାସନିକ କାର୍ଯ୍ୟ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ସମାଧାନ ଆଦି କାମ ତାଙ୍କୁ ନିରନ୍ତର ମାନସିକ ଚାପରେ ରଖେ। ଏହି ପରିସ୍ଥିତିରେ ଖରା ଛୁଟି ଏକ ଆବଶ୍ୟକ ବିରାମ ଦେଇ ଶିକ୍ଷକମାନଙ୍କୁ ନୂତନ ଉର୍ଜା ଦେଇଥାଏ, ଯାହା ଆଗାମୀ ଶିକ୍ଷାବର୍ଷରେ ଭଲ ପରିଣାମ ଆଣିପାରେ। ତେଣୁ ବନ୍ଧୁ, ଖରା ଛୁଟି ଯେ ଶିକ୍ଷା ଓ ଜୀବନ ମୂଲ୍ୟବୋଧର ଏକ ସମନ୍ୱିତ ଅବସର, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ସାର୍ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6ଟା। ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। କିଛି କ୍ଷଣ ମଧ୍ୟରେ ସନ୍ଧ୍ୟା 6:02 ରହିଛି ଆଦିବାସୀ ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ରହିଛି ବାଥୁଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଯଦୁମଣି ନାୟକ ଏବଂ ସାଥୀ କଳାକାର। ରାଜ୍ୟସ୍ତରୀୟ ପ୍ରସାରଣରେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବ ଆକାଶବାଣୀର କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଆଲବମ୍ ଗୀତ ରହିଛି ରାତି 7ଟାରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନୁଝର ଆମ ଡିଏମ୍ଏଫ୍ ଶୁଣିପାରିବେ ରାତି 7:30। ଦେଶଭକ୍ତି ଗୀତ ରହିଛି ରାତି 8ଟାରେ। ଆଜିର ଅତିଥି କାର୍ଯ୍ୟକ୍ରମ ରାତି 8:15। ଲୋକଗୀତ ଶୁଣିପାରିବେ ରାତି 10ଟାରେ। ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଗୀତ ରହିଛି ରାତି 10:30। ଏଥିଲା ଶ୍ରୋତାବନ୍ଧୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ, ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 98.3 ମିଟର ତଥା 1584 କିଲୋହର୍ ଯୋଗେ, ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ ଯୋଗେ। ଏହି କାର୍ଯ୍ୟକ୍ରମ ଆପଣ ଏକାସଙ୍ଗେ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:02 ହେବାକୁ ଯାଉଛି। ଏଥର ଶୁଣନ୍ତୁ ବନସ୍ୱରବୀ କାର୍ଯ୍ୟକ୍ରମରେ ବାଥୁଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଯଦୁମଣି ନାୟକ ଏବଂ ସାଥୀ କଳାକାର।

ଶୁଣୁଥିଲେ ବନସୁରଭି କାର୍ଯ୍ୟକ୍ରମରେ ବାଥୁଡ଼ି ଗୀତ ପରିବେଷଣ କଲେ ଯଦୁମଣି ନାୟକ ଏବଂ ସାଥୀ କଳାକାର ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀର କଟକ କେନ୍ଦ୍ରରୁ

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 17ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ଧାନ, ମାଣ୍ଡିଆ, ପନିପରିବା, ଡାଲି ଜାତୀୟ ଫସଲ, ଏମିତି ଅନେକ ପ୍ରକାର ଚାଷ ସହିତ ସରକାରଙ୍କ ଯୋଜନାରେ ସାମିଲ ହୋଇ ମାଛ ଚାଷ ମଧ୍ୟ କରି ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
1: ମୋ ନାଁ ଲକ୍ଷ୍ମଣ ନାୟକ।
0: କୋଉଠି ରହୁଛନ୍ତି ଭାଇ?
1: ବଦାପୁଟ, ଆମର ବଦାପୁଟ ପଞ୍ଚାୟତ ବଳକ ବୋଇପଡା।
0: ଆଜ୍ଞା, ବୟସ କେତେ ହବ ଭାଇ ଆପଣଙ୍କର?
1: ମୋର 61।
0: 61 ବର୍ଷ ହେଲାଣି। ଚଳାଚଳ କେମିତି ଭାଇ, କଣ କରିକି ଚଳିବାଟା?
1: ଚାଷ କରିକି ଚଳୁନି।
0: ନିଜର ଜମି କହିଲେ କେତେ ଅଛି?
1: 7-8 ଏକର କଲିନି। କାଲ ଜମି ଆସେ, ଡେପ ଜମି ଆସେ, ଏମିତି ଆସେ। ଆମିଷାମିଶି
0: କି କି ଚାଷ ହଉଛି ଭାଇ ସେ ସବୁ ଜମିରେ?
1: ଧାନ ଚାଷ, ଛୋଟିଆ ଧାନ ନା ବଡ ଧାନ, ଏମିତି ଧାନ ଚାଷ ସବୁ।
0: ଏଥର ବି ଧାନ ଲଗେଇଛନ୍ତି?
1: ହଁ, ଧାନ।
0: କୋଉ ବିହନଟା ବ୍ୟବହାର କରୁଛନ୍ତି, ଆମର ଦେଶୀ ନା ହାଇବ୍ରିଡ?
1: ଏବେ ତ ହାଇବ୍ରିଡ ସବୁ ହେଇଗଲାଣି, ହାଇବ୍ରିଡ ଏକା।
0: କେତେ ବର୍ଷ ହେଲାଣି ଚାଷବାସ କଲେଣି ଭାଇ?
1: ଏମିତି ଚାଲିଲା ସେ ପରମ୍ପରା, ଜନ୍ମରୁ କଲୁଣି ଆର ଏମିତି।
0: ଯେବେଠୁ ତମେ ଚାଷ କରୁଛ, ସେବେ ମାଟିର ଅବସ୍ଥା କେମିତି ଥିଲା, ଏବେ ମାଟି କେମିତି ଅଛି, କଣ ତଫାତ ଦେଖୁଛ?
1: ଆଗେ ମ୍ୟାଡମ ବୋଲେ ଆମେ ଗୋବର କା ଦେଇକରି ଚାଷ କରୁଥିଲେ ଭଲ ରହେ କରବର। ଏବେ ୟୁରିଆ ଗୁରୁମୁର ମାଟି ତ ମାଟି ମାନେ ଏମିତି ଆସ୍ତେ ଆସ୍ତେ ଆଣ୍ଟୋଇ ଆଣିଲାନି, ମିଠା ଅଂଶ ଗଲାନି।
0: ଆଗରେ ବାପା ଦାଦା ଅମଳରେ ଯେତେବେଳେ କରୁଥିଲ, କଣ କଣ ବ୍ୟବହାର କରୁଥିଲ ଭାଇ?
1: ଗୋବର ଖତ ଦେଇ କାଲି ବୁଣି ଦେଇଥିଲା ତେଣୁ କିଛି ନାଇଁ ଆବକା, କାଲି ଗୋବର ଖତ।
0: ସେତେବେଳେ ଆବକା ଗୋବର ଖତରେ ଭଲ ହଉଥିଲା?
1: ସେ ଏମିତି ଏବେ ପରା ଇନକମ ସେତେ ନାହିଁ ଆର।
0: ଏବେ ଟିକେ ଆୟ ଅଧିକ ହେଲା,
1: ସାର ପାର ଦେଇ ଆୟ କାଣ୍ଡା ଏବେ ବେଶୀ ହେଲାନି ଆର।
0: ଆଗର ପରା ଏମିତି ବୁଣି ଦଉଛ ନା ଏବେ ନୂଆ ପଦ୍ଧତିରେ ଚାଷ କରୁଛ?
1: ନାଇଁ ନାଇଁ, ନୂଆ ପଦ୍ଧତି ମ୍ୟାଡମ, ଏବେ ତ ପଲା କାରବାର, ପଲା ପକାଇ ତାକେ ଉପାଡି କାଲି ରୁଆ ଏକା।
0: ଥାଡି ରୁଆ କରୁଛ କି ମାମୁଲ ରୁଆ?
1: ଏମିତି ମାମୁଲ ରୁଆ କଲୁନି ମ୍ୟାଡମ।
0: ବିହନ କୋଉଠୁ ଆଣୁଛ ଭାଇ?
1: ବୋଇପଡାନି ଏକା।
0: ସାର ବୋଇଲେ କି କି ସାର ବ୍ୟବହାର କରୁଛ ଭାଇ ଏବେ?
1: ଏବେ ଆମେ 28-28 ଗ୍ରୁମର ୟୁରିଆ ପଟାସ ଏ ତିନିଟା ଜିନିଷ ବ୍ୟବହାର କଲୁନି।
0: ଯେତିକି ବିକ୍ରି ବଟା ବୋଇଲେ ଧାନର କୋଉଠି କରୁଛ ଭାଇ?
1: ଆମେ ମାଣ୍ଡିରେ ଏକା।
0: ମାଣ୍ଡିର ବ୍ୟବସ୍ଥା ବୁଝି ହଉଛି ଭାଇ? ସୁବିଧାରେ ବିକ୍ରି ବଟା ହେଇପାରୁଛି?
1: ଆମ ପଞ୍ଚାୟତ ଭିତରେ ମାଣ୍ଡି ହେଲାଣି ପାଇଁ ସୁବିଧାରେ ବିକିଲୁନି।
0: ଖାଲି ଧାନ ଚାଷ କରିବା ଜମି ଏକା ଅଛି କି ପନିପରିବା ମିଶା ହଉଛି?
1: ଏବେ ପିଆଜ, ବାଇଗଣ, କାରଲା, କଦଳୀ, କୁମୁଡା କେତେ ପ୍ରକାର ଆସେ ମ୍ୟାଡମ, ଏମିତି କଲି ହେଇଛି। ମରିଚ ବି ଗୋଟେ ଗୋଟେ ଆସେ ବୋଲେ ଯତ୍ନ ନେବି ମ୍ୟାଡମ, ସବୁବେଳେ ଭଲ ହେଲାନି।
0: ଯତ୍ନ ବୋଲେ କି କି ପ୍ରକାର ଯତ୍ନ ନଉଛ ଭାଇ ଯେ ତମର ଭଲ କିନା ଚାଷ ହଉଛି? ଏତେ ବର୍ଷର ତ ସିଆନ ଚାଷୀ ନା ତମେ?
1: ଯତ୍ନ ବୋଲି ମ୍ୟାଡମ ଏବେ ଦେଖିବି, ଏବେ ପିଆଜ କି ସେ ବାଇଗଣ କି ଏବେ କରଲା ଏମିତି ବିଭିନ୍ନ ପ୍ରକାର ଲାଗିଲିସି। ମଛି ମଛି ମଛା ବସିବା ବୋଲି ଗୋଟେ ପ୍ରିୟକାର ବି ଗ୍ରାମ ସେବକ ପାସାର ବି କଣ ମେଡିସିନ କହିଛି, ସେ ମେଡିସିନ ପ୍ରିୟକାର ଦେଲେ ରୋଗ ପୋକ ବସ୍ତେନି।
0: ତମର ପନିପରିବା ବିକ୍ରି ବଟା ବୋଲେ କୋଉଠି ଭାଇ?
1: ଦରାଗୁଡା ସୋମବାର ବୁଧବାର ଦଶମନ୍ତପୁର।
0: ଆରେ ଗାଁ ବାଟେ ତମର ଅଧିକ ଯଦି ପନିପରିବା ହେଲା, ତାକୁ ସଂରକ୍ଷିତ କରି ରଖବାର ଅଛି, ତାକୁ ଯତ୍ନ କରି ରଖବାର ଅଛି, ଆଇଲା ଦିନକେ ବିକିବି ବୋଇଲେ ହଉଛି କି ନାଇଁ ଭାଇ?
1: ଆମର ବାଟେ ଶୀତଳ ଭଣ୍ଡା ରହିଲେ ଭଲ ହେଇଥା, ଏମିତି ଉତ୍ତର ବାଟେ ଆସେ ଓ ଦକ୍ଷିଣ ବାଟେ ମାଲି ବେଶୀ ଚାଷ ଆସେ। ତାଙ୍କର ଏମିତି ଶୀତଳ ଭଣ୍ଡାର ନାଇଁ ପାଇଁ ବେଶୀ ଜୟପୁର ନେଲାନି, ଦରାଗୁଡା ବୁଧବାର ନାଇଁ ବେଶୀ କହିବି ଗଲାନି।
0: ଯେତିକି ନୂଆ ସରକାରୀ ଯୋଜନାରେ କେବେ ସାମିଲ ହେଇଛ କି ନାଇଁ ସରକାର ବାବୁ ମଣ୍ଠୁ ମିଶିକି? ନା
1: ସରକାର ସୁବିଧା ହେଲେ ମାଛ ଚାଷରେ ପାଇଲି ମ୍ୟାଡମ।
0: ମାଛ ଚାଷ କରୁଛ?
1: ହଁ।
0: ହେଲେ ମାଛ ଚାଷ କରିବ ବୋଲି କି କେମିତି ମନରେ ଧାରଣା ଆଇଲା ଭାଇ?
1: ମାଛ ଚାଷ ବୋଇଲେ ଗୋଟେ ଉତ୍ତର ଏମିତି ସଟିଆ ଗୋଟେ କାଲି କମ ଡାବୁରେ ଛାଡ଼ିଲି, ତି ଗୋଟେ 800-900 ଏମିତି ବିକିଲି, ଗୋଟେ ଲାଭ ହେଲା। ଏକିସିରେ ଆଜ୍ଞା ଧାରିଲି ଯେ ନାଇଁ ଲୋନ୍ ଗୋଟେ ବନ୍ଦ ପାଇଁ ତୁ ଭଲ ସୁବିଧା ବୋଇଲା ଗେ, ମୁଇଁ ଲୋନ୍ ବେଶୀ ଡାର ମ୍ୟାଡମ ନିଶ୍ଚି ନିଶ୍ଚି ବୋଇଲି। ସେ ଗ୍ରାମ ସେବକ ଆଜ୍ଞା କହିଲା କି ନାଇଁ ମୁଇଁ ଲେଖାଲେଖି କରିବି, ଯେବେ ପଇସା ପାଇବୁ ସେଦିନ ଡାକି ନେବି ବୋଇଲା। ସବୁ କାଲି ମୁଇଁ ଯାଇନାଇନି ଟୋଟାଲ, ସେ ଯେବେ ଡକୁମେଣ୍ଟ କାଢ଼ବା ସେଦିନ ନାଇଁ ଯୋଉ ବୋଇଲା। ଆଜି ଡକୁମେଣ୍ଟ କାଲୁ ବୋଲେ କାଲି ପରା ପଇସା ଦେଇଦେଲେ 25,000 ସିଭିଲ ଅଧା ସାଢେ ଅଧା ବାନ୍ଧବାର
0: ବୋଲେ ସବସିଡି ମିଳିଲା ଅଧା।
1: ହଁ, ଠିକ ପଇସାରେ ଆଣି ଗୋଟେ 40 ସେଣ୍ଟ ନା 50 ସେଣ୍ଟ ପଇସି, 50 ସେଣ୍ଟ ଅଛି ଗୋଟେ ବନ୍ଧ ମାରିଲି। ଏମିତି ମାଛ ଚାଷରେ ବହୁତ ଲାଭବାନ ପାଇଲିନି।
0: ଯା ହଉ ଭଲ କଥା ଭାଇ, ଚେଷ୍ଟା କଲ ନୂଆ ରକମର ଚାଷ କରିବି। ଆଗଠୁ କେବେ ମିଶାରୁ ମାଛ ଚାଷ କରିଥିଲ କି ନା କାଠ ଦେଖିକି ଶିଖିଲ ଭାଇ?
1: ଏମିତି ଇ ପିଆଜ କାଣ କାଣ ଲଗାଇବାର ପାଇଁ ଶିଖିଲି ମ୍ୟାଡମ, ପାଣି ଗୋଟେ ରଖିବି ବୋଲି ବୋଲି ଏକା ମାଛ କାଲ ମାଛ ଲାଭ ହେଇଛି। ଏବେ ପିଆଜ କି ଏମିତି ପନିପରିବା ଲଗାଇଲି, ପିଆଜ ଏମିତି ପନିପରିବା ପାଇଛି। ଏଇ ପରିସ୍ଥିତି ଭାବିକାରି ମୁଇଁ ଯେ ବନ୍ଦ ମାରିଲି।
0: ଭଲ,

0: ପନିପରିବା ପାଇଲି ଆଗା, ମାଛ ଚାଷରେ ଲାଭ ପାଇଲି ଆଗା। ବିସ୍ତାର ଅଫିସର ସାନେ ଆମର ସେ ଯୋଗାଯୋଗ କଲି, ମାନେ ବୈପାରଡା ଯାଇକି ବିହନ ସେ ନିଜେ ଦେଲା ସବସିଡ୍ରେ, ଆରି ଚାଷ ଲୋନ୍ ତିନ ଦୁଇ ବର୍ଷ ବି ଦେଲା, ଅଦା ଛାଡ଼ିଲା ଅଦା ବାନ୍ଧିଦେଲି, ଓ ସେ ମାଛ ଚାଷ ବି ଦେଲା, ମାଛ ବି ଦେଲା ଛାଡ଼ରେ ଜାଳ
1: ହେଲେ ଜାଳ ବିଷୟରେ ଫିସେରି ଅଫିସରୁ ପାଇଲ।
0: ବେମାର ହେଲାନି କି କଣଟା ବଡ ଲାଗି ନାଇଁ ବୋଲି ଖାଦ୍ୟ ଦେଇତେ ରହିବୁ, ଦେଖତେ ରହିବାର ଆସେ
1: ମଝିରେ ମଝିରେ ଦେଖୁଥିବାର ଅଛି।
0: ହଁ ମଝିରେ ମଝିରେ ଦେଖତେ ରହିବାର ଆସେ। ପର ବର୍ଷ ସେମିତି ହେଇଗଲା ମ୍ୟାଡମ, ଆମର ପିସେର ଆଜ୍ଞା ଦାରି ଦାରି ଦେଖିଲା ବେଳେ ଉକୁଣି ହେଇଗଲା, ପୁଣି ସେମିତି ମାସକେ ଉକୁଣି ହେଇଗଲା, ସବୁ ମାସ ଦେଖିଲେ ଉକୁଣି, ଏମିତି ସବୁ ମରିଯିବେ। କହିଲୁ କେମିତି କାରୁ କେମିତି କାରୁ ବୋଲି ଗୋଟେ ଆମ ସେ ପୁଅ ଆସି ଫୋନ କଲା ପିସେର ଆଜ୍ଞା, ଫୋନ କଲା ଆଜ୍ଞା ଆମର ମାସ ଏମିତି ଏମିତି ହେଇଗଲା, କେମିତି କଲ ସି ବୋଇଲା ଆଜ୍ଞା, ଫୋନ କଲା ଯେ ଅମକ ମେଡିସିନ ଗୋଟେ ଆଣ ବୋଲି ସେ ଫୋନ କଲା, ଗୋଟେ ମେଡିସିନ ଦେଲା ମ୍ୟାଡମ ସେ ଉକୁନି କେନେ କାଇଟା କେନେ ନିର୍ମଳ ମାସ ବୋଲ ହେଇଗଲା।
1: ସବୁ ଜାଳ ଏମିତି ମିଶାମିଶି କରିକି ଦେଲେ ନା ଗୋଟେ ରକମର ମାଛ ଏକା ଦେଲେ?
0: ନାଇଁ ଏମିତି ମିଶାମିଶି କରି ମ୍ୟାଡମ, ଭାକୁର ରୋହି କାର୍ପିଓ ଏମିତି ମିଶେଇକରି
1: ଖାଦି ବୋଲେ କିସ କିସ ଦେବାର ଭାଇ ମାଛ ଚାଷ କଲେ?
0: ମାଛ ଦାନା ବୋଲି ଗୋଟେ ଆସେ ମ୍ୟାଡମ ସେ ପିଡିଆ ରୁମଟା, ସେଟା ଆଗାମ ଦେବାର ସେ କିଣି ଆଣିକରି ଆର ପିସେରେ ଆଜ୍ଞା ଦୁଇ ବର୍ଷ ଦେଲା, ସେଟା ବି
1: ସେଟା ବି ତମେ ସରକାର ସୁବିଧାରେ ପାଇପାରିଲ?
0: ହଁ ସରକାର ସୁବିଧାରେ ପାଇଲୁ, ନ କେଟଲେ ଏମିତି କିଣି ଆଣିଲୁନି ଆର।
1: ବୋଲେ କେତେ ଦଫା ଦେବାର ମାଛ ମାନଙ୍କୁ ଖାଦି ବୋଇଲେ?
0: ତିନ ଅଳି ମ୍ୟାଡମ, ସକାଳେ ଗୋଟେ ଥର ଦେବୁ, ବାରଟା ବେଳେ ସନ୍ଧ୍ୟା ବେଳେ ଏମିତି ଦେବୁ। ଏସବୁ ବର୍ଷ ପିସେରେ ଆଜ୍ଞା ସାଙ୍ଗେ ଯୋଗାଯୋଗ କଲା ଗୋଟେ 40,000 ଗୋଟେ ଦେଲା ସବୁ ସେଟାରେ, ଏମିତି ଜାଲ ଗୋଟେ ପାଇବୁ ଶୋଇଲା, ଆଉ ବୋଇଲି ତୁ ନିଜେ କିଣି ଆଣୁ ବୋଇଲା, ଆମେ 20,000 ଦେଇ ଜାଲ ଗୋଟେ କିଣିଲି।
1: ଜାଲ କିଣିବା ପାଇଁ ମିଶନ ସୁବିଧା ହେଲା?
0: ହଁ ଜାଲ କିଣିବା ପାଇଁ ପଶେ ଆରେ ଆଜ୍ଞା ସବସିଡ୍ରେ ଆରି 20,000 ମୋର ଏକାଉଣ୍ଟ ରେ ଛାଡ଼ିଦେଲା,
1: ଭଲ
0: ସେ ଜାଲ ବି ଫ୍ରିରେ ପାଇଲି। 8 ଦିନ କି 15 ଦିନ କି ଧାରି ଧାରି ଦେଖତେ ରହିବୁ,
1: ସେ ଜାଲ ପକେଇକି ଦେଖୁଥିବାର କେତେ ଲେଖା ବୋଲିକିନା। ହେଲେ ଏସବୁ ଯୋଜନାରେ ସାମିଲ ହେଲେ ଲାଭ ହବ ବୋଲିକି ତମକୁ କିଏ କହିଲେ?
0: ଆମର ଗ୍ରାମ ସଭା ଆଜ୍ଞା ଆରି ପିସିଆର ଆଜ୍ଞା ସହିତ ମିଶିଲେ ମ୍ୟାଡମ, ଦୁଇ ଲୋକ କହିଲେ ଲାଭବାନ ହେଇଛି, ତୁ ଏମିତି କର ବୋଲି ବୋଲି ଶିଖାଇଲେ ସେ କଥା ଆଗା।
1: ଚାଷୀ ମାନଙ୍କର ମିଟିଂ ହଉଛି?
0: ହଁ ହେଲାନି ମ୍ୟାଡମ।
1: ଯାଉଛ?
0: ହଁ
1: ମିଟିଂ ରେ କିସ କିସ ବିଷୟ ଶିଖୁଛ ଭାଇ, କି କି କଥା ହଉଛ?
0: ଟାଇମ ଦେଖି ବିରି ମୁଗ ସବୁ ଦେଲେ, ଏବେ ଇଟା ବି କରିଥିଲି ବିରି ଦେଲା ଗ୍ରାମ ସଭା ମ୍ୟାଡମ, ବିରି ସାନା ମୁଗ ସେଟା ବି କରିଲା, ସେଟା ବି ଲାଭ ବାନେ ସବୁ ପାଇଲି, ସାନା ମୁଗ ବିରି ସବୁ କାଲିଛି।
1: କେବେ ମିଶାରୁ ଆର କିଛି ଲୋନ ପାଇଛ କି ଭାଇ ସରକାର ତରଫରୁ, ଆମର ଓଲେମ୍ସ ତରଫରୁ?
0: ଲୋନ ଆଣିଲେ ମ୍ୟାଡମ ସବୁ ସୁଝ ଦେଲି, ଏବେ ଆଣି ନାହିଁ ଲୋନ, ଆରି ଆଣି ନାହିଁ।
1: ମାତ୍ର ଲୋନ ମନେ ଦେଲେ ଆହୁରି ଏତିକି ଯୋଉ ଛାଡ ଦଉଛନ୍ତି, ଅଧା ତମର ଖର୍ଚ୍ଚ କର ଅଧା ଆମେ ସରକାର ବହନ କରିବୁ, ତାହେଲେ କି ସୁବିଧା ହଉଛି ଭାଇ ଚାଷୀ ମାନଙ୍କୁ?
0: ଚାଷୀ ଜାଣିଲେ ସୁବିଧା ମ୍ୟାଡମ ବୋଲେ ଆମେ ଲୋନ ଆଣିକି ଅଧା ଛାଡ ଅଧା ବାନ୍ଧବାର ବୋଲେ ଆଣିକି ଚାଷରେ ଆଗ ଲଗାଇବାର ଆସେ ସୁବିଧା ଆଗା ସେଟା ବି।
1: ଆଗକୁ ଆହୁରି କଣ ନୂଆ ଯୋଜନା ଅଛି ଭାଇ, ଆହୁରି କି କି ରକମର ଚାଷ କରିବାର ଇଚ୍ଛା ଅଛି?
0: ସୋଲାର ବୋରୱେଲ ହେଲେ ବୋଲିଥାନ୍ତା ମ୍ୟାଡମ, ଆହୁରି ଗୋଟେ ସବୁ ଡେପ୍ ଜମିରେ ବୋଲେ ସୋଲାର ରେ ସେଟା ଗୋଟେ ସୁବିଧା ହେଇଥାନ୍ତା ବୋଲେ, ସେଠି ପନିପରିବା ଏମିତି ଲଗାଇ ସୁବିଧା ତିଆରି ବୋଲରେ ପାଇଥାନ୍ତି ବୋଲବା କଥା।
1: ହେଲେ ଆମର ଜମିକୁ ଉର୍ବର ରଖବାର ଅଛି ଆଗର ପରା, ଆଗରେ ଯେମିତି ଥିଲା ଆମର ମାଟି ଫସଫସିଆ ଥିଲା, ଆହୁରି ମାଟିରେ କେଞ୍ଚୁଆ ଥିଲେ, ସେମିତି ରକମର ଆଣିବା ପାଇଁ ବୋଲେ ଆମେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କରିବାର ଅଛି ଭାଇ?
0: କୃଷି ବିଭାଗ ତରଫରୁ ଏବେ ଦନିଶା 12 ପ୍ରକାର ବିହାନ ଦେବୁ ବୋଇଲେ ଆସ, ଏବେ ସେଟା ତୁମେ ସାର ମାରା ନାଇଁ, 12 ପ୍ରକାର ବିହାନ ଦେବୁ, ଏବେ କଷୁ କଷୁ ପାଣି ତ ପଡିଲା ମ୍ୟାଡମ, ଏବେ ବୁନ୍ଦେଇକି କଷି ଦିଆ ରୁଆ ବେଲେ ସେଟା କଷିଲେ ସାର ଏସି ସେଟା ସାର ସେ ଜାଗାରେ ଦିଅ ନାହିଁ, ସେଟା ଆସ୍ତେ ଗୋଟେ ବର୍ଷ ପାଇଁ ଦେଖା, ଆର ଏମିତି ଆସ୍ତେ ଆସ୍ତେ ସବୁ ବର୍ଷ ଏମିତି ସାର ଅଲପ ଛାଡି ନିଆ, କାଲି ବିଷାକ୍ତ ଜିନିଷ ଖାଇଲୁନି, ଡାନରେ ବିଷାକ୍ତ ପନିପରିବା ଯାହା ବିଷାକ୍ତ ଜିନିଷ କିଣି ଆଣିଲେ ବିଷାକ୍ତ ଜିନିଷ ଖାଇଲୁନି, ଏଟା କମାଇ କମାଇ କମାଇ ନାଇଁ ଜମିକି ଉର୍ବର କରିବୁ ବୋଲି ସେମିତି ମିଟିଂ ମାନେ ଡାକି ଡାକି କହିଲେନି। ଏଟା
1: ଆମର ଅନୁଷ୍ଠାନ ପାଇଁ ସମୟ ଦେଲ, ଆଉ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ନିଜର ଅନୁଭୂତିର କଥା କହିଲ, ତେଣୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର ଭାଇ।
0: ନମସ୍କାର ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର।

0: କିଛି ସମୟ ପରେ
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଘୋଷଣା। ରାଜ୍ୟରେ ଜୁଲାଇ 1 ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଗୁରୁତ୍ୱ। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ରାଜ୍ୟରେ ବିଜେପି ସରକାରଙ୍କ 2 ପୂର୍ତ୍ତିକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି। ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ଆସନ୍ତା ଜୁଲାଇ 1 ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000 ଅଧିକ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିରପେକ୍ଷ ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବୁଥ୍ରେ ଜଣେ ଲେଖାଏଁ ବୁଥ୍ ସ୍ତରୀୟ ଏଜେଣ୍ଟ ନିୟୋଜିତ ହେବେ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅପରାଧ ଓ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶେଷକରି ସଂଗଠିତ ଅପରାଧକୁ ରୋକିବା ଏବଂ ପୁଲିସ ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉପରେ ବୈଠକରେ ଆଲୋଚନା ହେଉଛି। ବୈଠକରେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀ ଆବଶ୍ୟକ ତଥ୍ୟ ଏବଂ ରିପୋର୍ଟ ସହ ଆଭାସୀ ଜରିଆରେ ସାମିଲ ହୋଇଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଆସନ୍ତା ମାସ 12 ତାରିଖରେ 2 ପୂରଣ ହେବ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ ନ କରିବାକୁ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 12-21 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତା ନେଇ ତଥ୍ୟ ଓ ସୂଚନା ପ୍ରସାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ 1 ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ରିପୋର୍ଟ କାର୍ଡ ଉନ୍ମୋଚନ କରିବେ ଏବଂ ମନ୍ତ୍ରୀ ଓ ସଚିବ ରିପୋର୍ଟ କାର୍ଡ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ବିଭିନ୍ନ ବିଭାଗର ସଫଳତାକୁ ଆଧାର କରି 7 ଥିମ୍ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ, ଖର୍ଚ୍ଚ, ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ଗର୍ଗ କହିଛନ୍ତି,
1: ସୋ ଅଲ୍ ସେକ୍ରେଟେରୀ ମିଟିଂରେ ଆମେ ପ୍ରାୟ ଏଭ୍ରି 15 ଡେଜ୍ରେ ଆମର ଏକ୍ସପେଣ୍ଡିଚର ଓ ରେଭିନ୍ୟୁ, କେତେ ଆମର ଏକ୍ସପେଣ୍ଡିଚର ହେଉଛି, କେତେ ଆମର ରେଭିନ୍ୟୁ ବଢ଼ିଲା ଘଟିଲା କ'ଣ ହେଲା, ତ ସେଇଟା ଆମେ ରିଭ୍ୟୁ କରୁ ସବୁ ସେକ୍ରେଟେରୀମାନଙ୍କ ସାଙ୍ଗରେ, ସେଇଟା ପ୍ରଥମ। ଏବେ ସୁପ୍ରିମକୋର୍ଟ ଗୋଟେ ଅଦାଲତ ଭଳିଆ ଯେଉଁଥିରେ କେସେସ୍ ରିଜଲ୍ଭ କରିବେ, ତ ଆମେ ସମସ୍ତଙ୍କୁ ସେଟା ଜଣାଇଲେ, ଲ ସେକ୍ରେଟେରୀ ସେଟା ଜଣାଇଲେ।
0: ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଡ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟାତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାରସୁଗୁଡ଼ାରୁ ଭୁବନେଶ୍ୱର ହାଇଦ୍ରାବାଦକୁ ବିମାନ ସେବା ଆସନ୍ତା 31 ତାରିଖରୁ ଆରମ୍ଭ ହେବ। ସପ୍ତାହକୁ 6 ଦିନ ବିମାନ ଚଳାଚଳ କରିବ। କେବଳ ବୁଧବାର ଦିନ ସେବା ବନ୍ଦ ରହିବ। ଝାରସୁଗୁଡ଼ାରୁ 11:10 ବିମାନ ଛାଡ଼ି 12:00 ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱରରୁ 12:30 ବିମାନ ଛାଡ଼ି 12:20 ଝାରସୁଗୁଡ଼ାରେ ପହଞ୍ଚିବ। ଅନ୍ୟପକ୍ଷରେ ହାଇଦ୍ରାବାଦରୁ 8:40 ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ 10:25 ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ 1:50 ବାହାରି 3:35 ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ୱାରା ଯାତ୍ରୀମାନେ ଦୀର୍ଘ ସମୟ ଅପେକ୍ଷା ସମସ୍ୟାରୁ ମୁକ୍ତି ପାଇବେ ଏବଂ ଅଳ୍ପ ସମୟ ମଧ୍ୟରେ ସିଧାସଳଖ ଯାତ୍ରା କରିପାରିବେ। ରାଜ୍ୟରେ ଆଦୌ ତୈଳ ସଙ୍କଟ ନାହିଁ, ତେଣୁ ଲୋକମାନେ ଭୟଭୀତ ହୋଇ ତେଲ ନ କିଣିବାକୁ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ପରାମର୍ଶ ଦେଇଛନ୍ତି। ସମ୍ପ୍ରତି 22 ପେଟ୍ରୋଲ ଟାଙ୍କିରେ ତେଲ ନଥିବା ଅଭିଯୋଗ ହେବା ପରେ ସଚିବ ଶ୍ରୀ ସିଂ କହିଛନ୍ତି, ସ୍ୱାଭାବିକ ସ୍ଥିତିରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ରାଜ୍ୟରେ ଥିବା 2800 ତେଲ ଟାଙ୍କିରେ ସ୍ୱାଭାବିକ ଭାବେ ତେଲ ବିକ୍ରି ହେଉଥିବା ସେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା କଟକ ଚାନ୍ଦବାଲି ରାଜ୍ୟ ରାଜପଥରେ 3 ସେତୁ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପୃକ୍ତ ରାଜ୍ୟ ରାଜପଥରେ ଦୁର୍ଘଟଣା ହ୍ରାସ କରିବା ଓ ଗମନାଗମନ ସୁଗମ କରିବା ଲାଗି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗୋପାଳପୁର ଓ ପତ୍ରପୁର ପଞ୍ଚାୟତର ବିଲିକଣାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ପ୍ରଭାବ ଆକଳନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି 3 ସେତୁ ନିର୍ମାଣ ଦାୟିତ୍ୱରେ ଥିବା ରାଜ୍ୟ ସେତୁ ନିର୍ମାଣ ନିଗମର ଅଧିକାରୀ ଓ କେନ୍ଦ୍ରାପଡ଼ା ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଏବଂ ତହସିଲଦାର ଜମି ଅଧିଗ୍ରହଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁ ପାଇଁ 306.86 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖରସ୍ରୋତା ନଦୀ ଉପରେ ସେତୁ ପାଇଁ 284.56 କୋଟି ଓ ବୈତରଣୀ ନଦୀ ଉପରେ ସେତୁ ପାଇଁ 319.42 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା 3 ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଦାୟିତ୍ୱବାନ ଅଧିକାରୀଙ୍କୁ ସ୍ୱଚ୍ଛତା ୱାର୍ଡେନ୍ ଭାବେ ମନୋନୀତ କରାଯିବ। ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଏବଂ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସମ୍ପୃକ୍ତ ସ୍ୱଚ୍ଛତା ୱାର୍ଡେନ୍ଙ୍କ ନାମ, ପଦବୀ ଏବଂ ମୋବାଇଲ୍ ନମ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ ଚିରନ୍ତନ ବାଡ଼ି ବଗିଚା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କୋମନା ବ୍ଲକର 5 ପଞ୍ଚାୟତର 17 ଗ୍ରାମରେ ଘରବାଡ଼ି ପଛପଟେ ଥିବା ଅଦରକାରୀ ଜମିର ସଦୁପଯୋଗ କରି ଚିରନ୍ତନ ବାଡ଼ି ବଗିଚା ସୃଷ୍ଟି କରିବା ନେଇ ସଚେତନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଏବଂ କୋଷାଗୁମୁଡ଼ା ବ୍ଲକର ବଡ଼ ଆମ୍ବଡ଼ାଠାରେ ଜନ ଆକ୍ରୋଶ ସମାବେଶ ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀଙ୍କ ନେତୃତ୍ୱରେ ନାରୀବନ୍ଧନ ଅଧିନିୟମକୁ ବିରୋଧ ପରିପ୍ରେକ୍ଷୀରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ବର୍ଷା ଋତୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ପୂର୍ବରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଜନସମ୍ପୃକ୍ତି ଅଭିଯାନ ଆରମ୍ଭ ହୋଇଛି। ଖେଳୁଆଡ଼ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଅଭିଯାନ ଅଂଶସ୍ୱରୂପ ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2030 ମଶାଲ ଡିଜାଇନ୍ ପ୍ରତିଯୋଗିତା, CWG ରିଲ୍ ଚ୍ୟାଲେଞ୍ଜ ଏବଂ କୁଇଜ୍ରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମାଇ ଭାରତ ପୋର୍ଟାଲ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଓ ଜାତୀୟ ଗୌରବର ଭାବନା ସୃଷ୍ଟି କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା ଏହି 3 ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପାଣିପାଗ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ କେତେକ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହେବା ନେଇ 7ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।

0: ଆସନ୍ତା 31 ତାରିଖରୁ ଆରମ୍ଭ ହେବ ବିମାନ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ କୃତ୍ରିମ ବୁଦ୍ଧିମତା ଆଧାରିତ ଆର୍ଥିକ ସମାବେଶୀ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦେଶର ଆର୍ଥିକ ସମାବେଶୀ ଯାତ୍ରା ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରୁଛି। ସଶକ୍ତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ କୃତ୍ରିମ ବୁଦ୍ଧିମତା ସମନ୍ୱୟ ଦ୍ୱାରା ଏହି ପରିବର୍ତ୍ତନ ଗତିଶୀଳ ହେଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ଏଭଳି ପଦକ୍ଷେପ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମରେ ବିକଶିତ ହୋଇଛି। ଦକ୍ଷ ସମାବେଶୀମୂଳକ ଏବଂ ବାସ୍ତବ ସମୟ ଆର୍ଥିକ ସେବା ପ୍ରଦାନ କରିବା ଉପରେ ଏହା କେନ୍ଦ୍ରୀଭୂତ। ଡିଜିଟାଲ ଭିତ୍ତିଭୂମି, ଉନ୍ନତ ବିଶ୍ଳେଷଣ ଏବଂ ସମ୍ମତି ଭିତ୍ତିକ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଏଆଇ ଆର୍ଥିକ ସେବାଗୁଡ଼ିକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ଏବଂ ପରିଚାଳନାର ବ୍ୟବସ୍ଥା କରୁଛି। ସେଗୁଡ଼ିକ ମଧ୍ୟରେ ଦକ୍ଷତା ବିକାଶ, କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ଏବଂ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ର ସମାଧାନକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ। ଏଭଳି ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ହୋଇପାରିଛି। ସୂଚନା ଅସମାନତାକୁ ହ୍ରାସ କରି ପାରମ୍ପରିକ କ୍ରେଡିଟ୍ ମୂଲ୍ୟାୟନ ମଡେଲକୁ ପରିବର୍ତ୍ତିତ ଢଙ୍ଗରେ କୃତ୍ରିମ ବୁଦ୍ଧିମତା ପ୍ରବର୍ତ୍ତନ କରିପାରୁଛି। ଫଳରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସୃଷ୍ଟ ଆହ୍ୱାନ ସମାଧାନ ହେବା ସହ ପରିଚାଳନାଗତ ଏବଂ ନିରନ୍ତରତା ଆଧାରିତ ବିକାଶ ସମ୍ଭବ ହୋଇପାରୁଛି। ଭାରତ ଏକ ଡିଜିଟାଲ ସଶକ୍ତ ଅର୍ଥନୀତି ଆଡ଼କୁ ଅଗ୍ରଗତି କରୁଥିବାରୁ କୃତ୍ରିମ ବୁଦ୍ଧିମତା ଆର୍ଥିକ ସମାବେଶୀ କ୍ଷେତ୍ରକୁ ତ୍ୱରାନ୍ୱିତ କରୁଛି। ଏଥିସହ ଆର୍ଥିକ ଇକୋସିଷ୍ଟମକୁ ଅଧିକ ପ୍ରତିକ୍ରିୟାଶୀଳ, ସୁରକ୍ଷିତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୂପରେଖ ନିର୍ମାଣ କରାଯାଇପାରୁଛି। ଆର୍ଥିକ ସମାବେଶ ହେଉଛି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନକୁ ସୁନିଶ୍ଚିତ କରିବା। ମୁଖ୍ୟତଃ ସମାଜର ଦୁର୍ବଳ ବର୍ଗ ଏବଂ ନିମ୍ନ ଆୟକାରୀ ଗୋଷ୍ଠୀ ଏହାର ସୁଫଳ ପାଇପାରୁଛନ୍ତି। ସମୟୋଚିତ, ପର୍ଯ୍ୟାପ୍ତ ଏବଂ ସୁଲଭ ଢଙ୍ଗରେ ସେମାନେ ଋଣ ସୁବିଧା ଉପଲବ୍ଧ କରିପାରୁଛନ୍ତି। ଏହାଦ୍ୱାରା ଦେଶର ଡିଜିଟାଲ ପ୍ରଥମ ବାସ୍ତବତାରେ ପରିଣତ ହୋଇଛି। ଗତ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପରିଚୟ ଯାଞ୍ଚଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ବିନା ପ୍ରତିବନ୍ଧକରେ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଏହାର ଏକ ଉଦାହରଣ। ଜନଧନ ଆଧାର ମୋବାଇଲ JAN ହେଉଛି ଏକ ସାର୍ବଜନୀନ ବ୍ୟାଙ୍କ ଆକାଉଣ୍ଟ ଯାହା ବାୟୋମେଟ୍ରିକ୍ ପରିଚୟ ଏବଂ ମୋବାଇଲ ନମ୍ବର ସଂଯୋଗର ଏକ ମୂଳ ସଂସ୍କରଣ। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସ୍ୱତନ୍ତ୍ର ଆର୍ଥିକ ପରିଚୟ ପ୍ରଦାନ କରିବା ସହିତ ରାଜ୍ୟ ସହ ସମନ୍ୱୟ ମାଧ୍ୟମରେ ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା। ଗତ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ସୁରକ୍ଷିତ ପ୍ରମାଣୀକରଣ ପାଇଁ 144 କୋଟିରୁ ଅଧିକ ଆଧାର ନମ୍ବର ସୃଷ୍ଟି କରାଯାଇଛି। ଜନଧନ ଆକାଉଣ୍ଟଗୁଡ଼ିକର ସଂଖ୍ୟା 2015 ମସିହାରେ 14.71 କୋଟି ଥିବାବେଳେ ଗତ April 29 ସୁଦ୍ଧା ଏହା 58.16 କୋଟି ବୃଦ୍ଧି ପାଇଛି। ଏଥିସହ ଏହି ସମୟ ସୁଦ୍ଧା ମୋଟ ଜମା ପରିମାଣ 3,02,000 କୋଟି ପହଞ୍ଚିଛି। ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଭାବେ ଦେଶର ଅର୍ଥନୀତିରେ ସାମିଲ କରିବାରେ ଏହା ପ୍ରମାଣ କରୁଛି। ସେହିଭଳି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ମାଧ୍ୟମରେ ଆର୍ଥିକ କାରବାର ଅଧିକ ସହଜ ଓ ସୁଗମ ହୋଇପାରିଛି। ଗତ ମାର୍ଚ୍ଚ ମାସ ସୁଦ୍ଧା 2,264,11,00,000 UPI ମାଧ୍ୟମରେ ପ୍ରାୟ 29,53,00,000 ଆର୍ଥିକ କାରବାର ହୋଇଛି। ଏହି ପ୍ଲାଟଫର୍ମରେ 691 ବ୍ୟାଙ୍କ ସାମିଲ ହୋଇଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା DBT ମାଧ୍ୟମରେ ସରକାରୀ ସବସିଡି ଏବଂ କଲ୍ୟାଣକାରୀ ସୁଫଳ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେଉଛି। ଏହି ଯୋଜନା ଅଧୀନରେ ଗତ ଜାନୁଆରୀ ସୁଦ୍ଧା 49,09,000 କୋଟି ସ୍ଥାନାନ୍ତରିତ ହୋଇଛି। ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବାରେ ଆଞ୍ଚଳିକ ଭାଷା ବ୍ୟବହାର ବୃଦ୍ଧି ଲକ୍ଷ୍ୟ ନେଇ ଗତ ଫେବୃଆରୀ ମାସରେ ଡିଜିଟାଲ ଇଣ୍ଡିଆ, ଭାଷିନୀ ବିଭାଗ ଏବଂ RBI ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଦେଶର ସମସ୍ତ 22 ଅନୁସୂଚିତ ଭାରତୀୟ ଭାଷାରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ଗତବର୍ଷ ଅକ୍ଟୋବର ମାସରେ ଘୋଷିତ ହୋଇଥିବା ମିଶନ ଡିଜିଟାଲ ଶ୍ରମ ସେତୁ ହେଉଛି କୃତ୍ରିମ ବୁଦ୍ଧିମତା ଚାଳିତ ଏକ ବ୍ୟବସ୍ଥା, ଯାହାକି ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କୃତ୍ରିମ ବୁଦ୍ଧିମତା ନେତୃତ୍ୱାଧୀନ ଆର୍ଥିକ ସମାବେଶୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।

0: ଶୁଣୁଥିଲେ ନିବେଦିତାଙ୍କ କଣ୍ଠରେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷ।

0: ମଧ୍ୟରେ ବେଇଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ କେତେକ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ଆବ୍ବାସ୍ ଅର୍ଘାଚି, ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ରୋନାଲ୍ଡ ଲାମୋଲା ଏବଂ ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା ଆଦି ଅନ୍ତର୍ଭୁକ୍ତ। ବ୍ରିକ୍ସ ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ହେଉଛି ବୈଷୟିକ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଷୟିକ ସଂଘର୍ଷଜନିତ ପରିସ୍ଥିତିକୁ ପ୍ରତିହତ କରାଯାଇପାରିବ ବୋଲି ସେ କହିଛନ୍ତି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନ, ଆର୍ଥିକ ଅନିଶ୍ଚିତତା ଆଦି ବିଶ୍ୱ ପରିଦୃଶ୍ୟକୁ ମୁକାବିଲା କରିବାରେ ବ୍ରିକ୍ସ ଏକ ଗଠନମୂଳକ ଏବଂ ନିରନ୍ତର ଭୂମିକା ଗ୍ରହଣ କରିବ ବୋଲି ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଅଂଶଗ୍ରହଣକାରୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଡକ୍ଟର ଜୟଶଙ୍କର ସହଯୋଗିତା ଏବଂ ନିରନ୍ତର ଅଙ୍ଗୀକାରବଦ୍ଧତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆସନ୍ତାକାଲି ଦ୍ୱିତୀୟ ଦିବସରେ ବ୍ରିକ୍ସ @20 ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ ଶୀର୍ଷକ ଆଲୋଚନାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ସହଯୋଗୀ ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ମିଶାଇ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତ୍ରିପୁରା, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ଦିଲ୍ଲୀ, ଚଣ୍ଡିଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହି ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ କରାଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 394,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 342,000 ବୁଥ୍ସ୍ତରୀୟ ଏଜେଣ୍ଟ ସାମିଲ ହେବେ। ଏହି ପର୍ଯ୍ୟାୟରେ 36,73,00,000 ଭୋଟରଙ୍କ ପାଖକୁ ଯାଇ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଲଦାଖ ବ୍ୟତୀତ ଏହି ତୃତୀୟ ପର୍ଯ୍ୟାୟକୁ ମିଶାଇ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟ ସମ୍ପନ୍ନ ହେବ। ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଶେଷ ହେବା ପରେ ପାଗ ପରିସ୍ଥିତିକୁ ବିଚାରକୁ ନେଇ ଏହି 2 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ରାଜନୈତିକ ଦଳଗୁଡ଼ିକର ପୂର୍ଣ୍ଣ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ କମିଶନଙ୍କ ପକ୍ଷରୁ ସବୁ ଦଳଗୁଡ଼ିକୁ ପ୍ରତ୍ୟେକ ପୁଲିଂ ବୁଥ୍ ପାଇଁ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ଅନୁରୋଧ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ପ୍ରଥମ 2 ପର୍ଯ୍ୟାୟରେ 13 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରାୟ 69,00,000 ଭୋଟରଙ୍କ ଲାଗି 6,30,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 9,20,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ବିଭିନ୍ନ ପର୍ଯ୍ୟାୟରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ UAEକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି UAE ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ UAE ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଓଲ୍ଫ କ୍ରିଷ୍ଟର୍ସନ୍ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ ଯିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ ଆଜି ଚୀନ୍ର ବେଜିଂଠାରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସତ୍ତ୍ୱେ ଦ୍ୱିପାକ୍ଷିକ ତଥା ବୈଷୟିକ ସହଯୋଗିତା ନେଇ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିବା ଜଣାପଡ଼ିଛି। ଶ୍ରୀ ଟ୍ରମ୍ପଙ୍କ ଦ୍ୱିତୀୟ ରାଷ୍ଟ୍ରପତିତ୍ୱ ଅବସରରେ ଏହା ହେଉଛି ପ୍ରଥମ ଚୀନ୍ ଗସ୍ତ। ହ୍ୱାଇଟ୍ ହାଉସ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀକୁ ଉନ୍ମୁକ୍ତ ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ହୋଇଥିବା ହ୍ୱାଇଟ୍ ହାଉସ୍ କହିଛି। ବୈଠକ ପରେ ସମାବେଶକୁ ସମ୍ବୋଧନ କରି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଛନ୍ତି, ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ନେଇ ସୃଷ୍ଟ ଆହ୍ୱାନର ମୁକାବିଲା ଦିଗରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚୀନ୍ ଏବଂ ଆମେରିକାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନ କରି ଅଂଶୀଦାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଚୀନ୍ ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ର ବୃଦ୍ଧି କରିବାକୁ ଆମେରିକା ଆଗ୍ରହୀ ବୋଲି ସେ କହିଛନ୍ତି। ଇରାନ ସଂଘର୍ଷ ପରିସ୍ଥିତି ଏବଂ ୱାଶିଂଟନ୍ ସହ ବୃଦ୍ଧି ପାଉଥିବା ରାଜନୈତିକ ଚାପର ପୃଷ୍ଠଭୂମିରେ ଚୀନ୍କୁ ଆମେରିକା ରାଷ୍ଟ୍ରପତିଙ୍କ ଏହି ତିନିଦିନିଆ ଗସ୍ତ ଗୁରୁତ୍ୱ ବହନ କରୁଛି। ଶ୍ରୀ ଟ୍ରମ୍ପଙ୍କ ସହ ସେଠାକାର ପ୍ରମୁଖ ବ୍ୟବସାୟିକ ନେତୃମଣ୍ଡଳୀ ଚୀନ୍ ଗସ୍ତରେ ଯାଇଛନ୍ତି। ଶ୍ରୀ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ତାଙ୍କର ପ୍ରଥମ ବେଜିଂ ଗସ୍ତ ଅବସରରେ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୱିଙ୍କ ସହ ଆଲୋଚନା କରିଥିଲେ। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, କୃଷି ଓ ଗ୍ରାମୀଣ ବିକାଶ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ମନ୍ତ୍ରୀସ୍ତରରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କ୍ରୟ ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାର୍ବଜନୀନ ଏବଂ ଜାତୀୟ ସ୍ୱାର୍ଥ ଆଧାରିତ ବିଦେଶ ଗସ୍ତ ବ୍ୟତୀତ ଅନ୍ୟ କୌଣସି ବିଦେଶ ଗସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ସାର୍ବଜନୀନ ପରିବହନକୁ ବ୍ୟବହାର କରିବା ଲାଗି ବିଭାଗୀୟ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି, ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। 750,000 ନୂତନ ଗ୍ରାହକ ପିଏନ୍ଜି ସଂଯୋଗ ପାଇଁ ପଞ୍ଜୀକରଣ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି, ଗତ ପହିଲାରୁ ଏପର୍ଯ୍ୟନ୍ତ ପ୍ରାୟ 83,500 ଟନ୍ ବାଣିଜ୍ୟିକ ଏଲ୍ପିଜି ବିକ୍ରି ହୋଇସାରିଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ସଚିବ ମୁକେଶ ମଙ୍ଗଲ କହିଛନ୍ତି, 90,000 metric tonରୁ ଅଧିକ ଏଲ୍ପିଜି ବହନକାରୀ ଦୁଇଟି ଜାହାଜ ଗତକାଲି ରାତିରେ ହର୍ମୁଜ୍ ପ୍ରଣାଳୀ ପାର୍କ କରିଛି। ଆସନ୍ତା 16 ଜାହାଜ ଦୁଇଟି ଭାରତରେ ପହଞ୍ଚିବାର ଆଶା କରାଯାଉଛି। ସୋମାଲିଆରୁ ସାରଜା ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ବାଣିଜ୍ୟ ଜାହାଜ MSV ହାଜି ଅଲି ଗତକାଲି ଭୋର ସମୟରେ ଓମାନ ଜଳସୀମାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାହାଜଟିରେ ନିଆଁ ଲାଗିଯିବା ସହ ସମ୍ପୂର୍ଣ୍ଣ ବୁଡ଼ିଯାଇଥିବା ଜଣାପଡ଼ିଛି। ତେବେ ଓମାନ ତଟରକ୍ଷୀ ବାହିନୀ ଦ୍ୱାରା ଜାହାଜର ସମସ୍ତ 14 ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରିକ୍ସ ବୈଠକ ଅବସରରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଘୋଷଣା କଲେ ନିର୍ବାଚନ କମିଶନ। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳ ଏହି ପର୍ଯ୍ୟାୟରେ ସାମିଲ। ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆସନ୍ତାକାଲି UAE ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରପତି ଓ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ବେଜିଂଠାରେ ସକାରାତ୍ମକ ଆଲୋଚନା ହୋଇଥିବା ନେଇ ହ୍ୱାଇଟ୍ ହାଉସ୍ର ସୂଚନା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ କଲେଜ ଅଡିଟୋରିୟମଠାରେ ଦଶମ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 13 ଜଣ ଏବଂ A2 ଗ୍ରେଡ୍ରେ ଉତ୍ତୀର୍ଣ୍ଣ 226 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାସ ଓ SP ଅମୃତପାଲ ସିଂ ଯୋଗଦେଇ ଜିଲ୍ଲା ଟପର ପୁନମ ମେହେର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅଂଶୁମାନ ବାରିକ ଏବଂ ତୃତୀୟ ସ୍ଥାନରେ ଥିବା ରାହୁଲ କାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗତବର୍ଷ ଜିଲ୍ଲାରୁ ମାତ୍ର 2 ଜଣ A1 ଓ 13 ଜଣ A2ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ନିୟମିତ ଶିକ୍ଷାଦାନ, ସାପ୍ତାହିକ ପରୀକ୍ଷା ଏବଂ ଚାପମୁକ୍ତ ପରୀକ୍ଷା ପ୍ରଣାଳୀ ଫଳରେ ଉଲ୍ଲେଖନୀୟ ସଫଳତା ମିଳିଥିବା ଜିଲ୍ଲାପାଳ ମଧୁସୂଦନ ଦାସ କହିଥିଲେ।
3: ବର୍ଷ A1 13 ଜଣ ପାଇଛନ୍ତି, A2 226 ଜଣ ପାଇଛନ୍ତି, 249 ସଂଖ୍ୟା। ଗତବର୍ଷ 101ରୁ 249, ଗତବର୍ଷର ଆମର ସଫଳତାରେ ଷ୍ଟେଟ୍ ଲେବୁଲ୍ ପୋଜିସନ୍ ଥିଲା 14, ଏଥରକ ଇମ୍ପ୍ରୁଭମେଣ୍ଟ ନେଇକି 6 ହେଇଛି ଏବଂ ଏଥିପାଇଁ ଅଭିଭାବକଙ୍କୁ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି।
2: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଜିଲ୍ଲା ଧାନ କ୍ରୟ କମିଟିର ରବି ଫସଲ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଯଦୁମଣି ପାଣିଗ୍ରାହୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନୁମୋଦନ କ୍ରମେ ଆସନ୍ତା 20 ତାରିଖରେ ଖରିଆରରେ ରବି ମଣ୍ଡିର ଉଦ୍ଘାଟନ କରାଯିବା ସହ 25 ତାରିଖରୁ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କ୍ରୟ ଆରମ୍ଭ କରାଯିବ। ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ରବି ଧାନ ବିକ୍ରୟ ପାଇଁ 19,347 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏହା ଗତବର୍ଷ ତୁଳନାରେ 6,050 ଜଣ ଅଧିକ ଏବଂ ପ୍ରାୟ 45% ବୃଦ୍ଧି ପାଇଛି। ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ପ୍ରଥମ କିସ୍ତିରେ ସରକାର 4,437 ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ଖଡ଼ିଆଳ କଲ୍ୟାଣ ମଣ୍ଡପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା କମିଶନ ଓ ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳାମାନେ ନିଜ ଅଧିକାର ହାସଲ କରିବା ପାଇଁ ଆଇନ ସମ୍ବନ୍ଧୀୟ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ ସୁଭଦ୍ରା ଶକ୍ତି, ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି ବନ୍ଦନ ଯୋଜନା ଏବଂ ବାଳିକା ସମୃଦ୍ଧି ଯୋଜନା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା କୁହାଯାଇଥିଲା। ଏହି ସମସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଶେଷ ଭାବେ ଯୋଗ ଦେଇଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗଦେଇ ମହିଳା ସୁରକ୍ଷା ଓ ଆଇନଗତ ଅଧିକାର ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
4: କମିଶନ ଦ୍ୱାରା ଆୟୋଜିତ ଆଇନ ସଚେତନା କାର୍ଯ୍ୟକ୍ରମ ନୂଆପଡ଼ା ଜିଲ୍ଲାର ଆମର ରାଜଖରିଆ ବ୍ଲକ ସାଙ୍ଗେ ହେଇଛେ। ଆମର କୋଡିନେଟ୍ କରିଛନ୍ TSW ମ୍ୟାଡମ୍ ନୂଆପଡ଼ା। ଆଜିକା ଆମର ମେନ୍ ଉଦ୍ଦେଶ୍ୟ ହେଉଛି ମହିଳାମାନେ ତାଙ୍କର ଆଇନ ଗୁଡାକ ଜାଣୁ, ଆଇନ ଜାଣିଲେ ବେଲେ ଯେ ତାମାନେ ଆଇନର ସାହାଯ୍ୟ ନେଇପାରିବେ। ଗ୍ରାସ ରୁଟ୍ ଯେନ୍ ମହିଳାମାନେ ଅଛନ୍, କେନ୍ସି ବି ଡୋମେଷ୍ଟିକ୍ ଭାଇଲେନ୍ସର ଶିକାର ହଉଛନ୍, କେନ୍ ମହିଳା ଯେତେବେଳେ କାର୍ଯ୍ୟକ୍ଷେତ୍ର ଶିକାର ହଉଛେ, ତ ସେ ମହିଳାମାନେ ତାଙ୍କର ଆଇନର ଗୁଡାକ ଜାଣିବେ ବେଲେ ଯେ ତାହାକୁ ସାହାଯ୍ୟ ପାଇପାରିବେ।
2: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତର ଅଂଶଗ୍ରହଣରେ 5,796 ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଓ ରାଜସ୍ୱ ମାମଲାର ବିଚାର କରାଯାଇଥିଲା। ଏଥିରୁ 1,83,24,020 ଆପୋଷ ସମାଧାନ ହୋଇଥିଲା। ସେହିପରି 178 ବ୍ୟାଙ୍କ ବକେୟା ଋଣ ଏବଂ ବିଦ୍ୟୁତ୍ ଶୁଳ୍କ ଦେୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ 38,22,829 ଆଦାୟ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂଆପଡ଼ାରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଅନ୍ଲାଇନ୍ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ୍ ବୁଲିଂ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା। ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅନ୍ତର୍ଗତ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ। କର୍ମଶାଳାରେ ସାଇବର ଠକେଇରୁ କିପରି ସଚେତନ ରହିହେବ ଓ ତା'ର ପ୍ରତିକାର ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହ ଜିଲ୍ଲାର 7 ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଖଡ଼ିଆଳ ନୂତନ ବସ୍ ଷ୍ଟାଣ୍ଡରେ ଏହାର ଉଦ୍ଘାଟନ ହୋଇଥିଲା। ବାଇକ୍ ଚାଳକମାନଙ୍କୁ 50 ଦେଇ ହେଲମେଟ୍ ନେଇ ନିଜ କାର୍ଯ୍ୟରେ ଯିବାକୁ ଆହ୍ୱାନ କରାଯାଇଥିବା ବେଳେ କାର୍ଯ୍ୟ ସାରି ଫେରିବା ପରେ ହେଲମେଟ୍ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ।
5: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 7:30। ଏଥର ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ସଂଗମସ୍ଥଳ ସେଇ ଜାଗାରେ ଜଣେ ସନ୍ଥ ମହାତ୍ମା ବାସ କରୁଥିଲେ, ଖାଲି ସେଟା ଆଇନ ସାଧାରଣ ଆଇନ ନଥିଲା, ଆଉ ସେଇ ଜାଗାରେ ସିଏ ସମସ୍ତ ଆଧ୍ୟାତ୍ମିକ ଜିନିଷକୁ ନିଜ ଭିତରେ ସିଏ ଯୋଉ ରଖିଥିଲେ ସେଠି ଯୋଉ ପରିପ୍ରକାଶ କରିଥିଲେ। ଆମେମାନେ ସମସ୍ତେ କେବେ ଯିବା ପାଇଁ ଚେଷ୍ଟା କରିବା ନବରାତ୍ରର ସପ୍ତମୀ ଏବଂ ଅଷ୍ଟମୀ ଦିନରେ ଜଣେ ରାଜାଙ୍କର କଥା ଆଲୋଚନା ହୁଏ ଏବଂ ଭରଣୀଙ୍କର କଥା, ଆଉ ଜଣେ ଏମିତି ତିନି ଜଣ ମହାପୁରୁଷ ଯାହାକୁ ଆମେମାନେ କହୁଛେ ତାଙ୍କର କଥା ଚର୍ଚ୍ଚା ଯଦି ଆପଣମାନେ ଶୁଣିବେ, ନିଶ୍ଚିତ ଭାବରେ ଯୋଉ ଜିନିଷ ଶୁଣିନଥିବେ ସେ କଥା ଯେତେବେଳେ ଶୁଣିବେ ଆପଣଙ୍କର ଶରୀରରେ ଶିହରଣ ଉଠିବ। ଯେ ଏଇଭଳିଆ ମଣିଷ ଜଣେ ଧରଣୀ ଧରିଥିଲେ।
1: ଭୂୟାଁ ସାଂସ୍କୃତିକ ସଂଗଠନ କେନ୍ଦୁଝରର ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ନାୟକ ବିବରଣୀ ଉପସ୍ଥାପନ କରିଥିଲେ।
2: ଓଡ଼ିଶା ସରକାର ମଧ୍ୟ ଜୟଦେବ ଭବନଠାରେ ତାଙ୍କର ଜୟନ୍ତୀ ପାଳନ କରି ଆସୁଛନ୍ତି। ମହାନ ବିପ୍ଳବୀ ଧରଣୀଧରଙ୍କର ଜୟନ୍ତୀ ଉତ୍ସବ ଭୂୟାଁ ସାଂସ୍କୃତିକ ସଂଗଠନ କେନ୍ଦୁଝର ତଥା ଜିଲ୍ଲା ପ୍ରଶାସନ କେନ୍ଦୁଝର 2005 ଠାରୁ ମିଳିତ ଭାବେ ମହା ଆଡମ୍ବରରେ ପାଳନ କରି ଆସୁଛି। ଏହି ମିଳିତ ଜୟନ୍ତୀ ପାଳନ ର ସମସ୍ତ ଶ୍ରେୟ ତତ୍କାଳୀନ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଶୀଲ କୁମାର ଲୁହାନୀ ମହୋଦୟ ଓ ସେବକାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଏବେକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଭୂୟାଁ ଜାତିର ସୁପୁତ୍ରୀ ସୁଶ୍ରୀ ମମତା ନାୟକ ମହୋଦୟଙ୍କୁ ସମର୍ପିତ। ଗତବର୍ଷ 2025 ବିପ୍ଳବୀ ଧରଣୀଧରଙ୍କର ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମଗ୍ରାମ କୁସ୍ମିତାଠାରେ ପାଳନ କରାଯାଇଛି।

0: ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏହି ବିଶାଳ ଜନସମାବେଶକୁ ଦେଖି ଭୂୟାଁ ଏକତା ଓ ଜାତି ପ୍ରୀତିକୁ ପ୍ରଶଂସା କରିଥିଲେ ଏବଂ ଏହି ମହାନାୟକ ଓ ରାଜ୍ୟର ବରପୁତ୍ରଙ୍କୁ ମନରେ
1: ଯେ କେବଳ ଏତିକିରେ ସୀମିତ ନୁହଁ, ସାରା ଓଡ଼ିଶା ସାରା ଦେଶ ମଧ୍ୟ ଗର୍ବ କରୁଛି ସେହି ବିପ୍ଳବୀ ଧରଣୀଧର ଭୂୟାଙ୍କ ପାଇଁ, ଯାହାଙ୍କର ଆବିର୍ଭାବ ହୋଇଥିଲା 1864 ମସିହାରେ ଏ କେନ୍ଦୁଝର ଜିଲ୍ଲାର କୁସୁମିତା ଭଳି ଏକ ପାହାଡି ଗ୍ରାମରେ ଏକ ଗରିବ ପରିବାରରେ। ସମସ୍ତେ ତ ଜାଣନ୍ତି ବିପ୍ଳବୀ ଧରଣୀଧର ଭୂୟାଙ୍କର ଜୀବନୀ କାହାଣୀ, ତଥାପି ଟିକେ ସୂଚାଇ ଦେଉଛି। ସେହି କୁସୁମିତା ଗ୍ରାମରେ, ଯାହାକି ଏ କେନ୍ଦୁଝର ମହକୁମା ଠାରୁ ବହୁତ ଦୂରରେ ଅବସ୍ଥିତ, ପିତାଙ୍କର ନାମ ଥିଲା ଲଇଛଣ ନାୟକ ମହୋଦୟ ଏବଂ ମାତାଙ୍କର ନାମ ବାଇଗଣୀ ଦେବୀ। ପିଲାଟି ଦିନରୁ ସେ ବହୁତ ମେଧାବୀ ଥିଲେ, ବହୁତ ଭଲ ପାଠ ମଧ୍ୟ ପଢୁଥିଲେ। ତାଙ୍କର ଏ ପାଠପଢ଼ାରେ ଏତେ ଆଗ୍ରହ ଥିଲା ଯେ ଅନ୍ୟମାନଙ୍କ ଅନ୍ୟ ଛାତ୍ରମାନଙ୍କୁ ପଛରେ ପକାଇ ସେ ବହୁତ ଆଗକୁ ଆଗକୁ ମାଡ଼ି ଚାଲିଥିଲେ। ସେହି ସମୟରେ କେନ୍ଦୁଝରର ରାଜା ଥିଲେ ଧନଞ୍ଜୟ ଭଞ୍ଜଦେବ। ସେ ଦେଖିଲେ ଯେ ପିଲାଟି ବହୁତ ଭଲ ପାଠ ପଢୁଛି, ଏଣୁକରି ଆଉ କିଛି ଏ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ, ଆଗକୁ ଭଲ କାମ କରିବ ଭାବିକିରି ସେ ସୁଦୂର କଟକକୁ ପାଠ ପଢାଇବା ପାଇଁ ପଠାଇଦେଲେ। କଟକରେ ମଧ୍ୟ ସେ ଯାଇ ଭଲ ପାଠ ପଢ଼ିଲେ ଏବଂ ସର୍ବେକ୍ଷଣ ବିଭାଗରେ ସେ ଭଲ ମାର୍କ ରଖି ଭଲ ଭାବରେ ଉତ୍ତୀର୍ଣ୍ଣ ହୋଇ ସେ ଯେତେବେଳେ ଜିଲ୍ଲାକୁ ଫେରିଲେ, ସେତେବେଳେ ଆମର ଧନଞ୍ଜୟ ଭଞ୍ଜ ମହାଦେବ, ଯିଏ ଆମର ମହାରାଜ ଥିଲେ, ସିଏ ତାଙ୍କୁ ସର୍ବେକ୍ଷଣ ଅଫିସର ଭାବରେ ଆମ ଜିଲ୍ଲାରେ ସିଏ ତାଙ୍କୁ ଚାକିରିଟିଏ ମଧ୍ୟ ଦେଲେ। ସେ ଯେମିତିଆ ନିଷ୍ଠାପର ଥିଲେ, କର୍ତ୍ତବ୍ୟ ନିଷ୍ଠା ଏବଂ ଲୋକଙ୍କର ସାହାଯ୍ୟ ସହଯୋଗରେ ସେ ନିଜକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ସମସ୍ତେ ସାରା ଜିଲ୍ଲାରେ ତାଙ୍କୁ ଛୁରୀ ହେଲେ, କିନ୍ତୁ ସବୁବେଳେ କୋଉଠି ନା କୋଉଠି ଥାନ୍ତି କିଛି ଲୋକ ଯେଉଁମାନେ ଅନ୍ୟମାନଙ୍କର ମଙ୍ଗଳ ସହି ପାରନ୍ତି ନାହିଁ। ସେହିଭଳି ଭାବରେ ସେହି ସମୟରେ ଆମର ଏ ଜିଲ୍ଲାରେ ଯେତେବେଳେ ଦେୱାନ ଥିଲେ ଫକୀରମୋହନ ସେନାପତି, ସିଏ ଆଡିସନାଲ ଦେୱାନ ଭାବରେ କାମ କରୁଥିଲେ ଜଣେ କୁଚକ୍ରୀ, ଯାହାଙ୍କର ନାମ ଥିଲା ବିଚିତ୍ରାନନ୍ଦ ଦାସ। ସେ କୁଚକ୍ରୀ ଚାହିଁଲେ ଯେ କିଭଳି ଭାବରେ ଏ ବାଳକ, ଏ ପିଲା ଯିଏଙ୍କର ମହାରାଜାଙ୍କର ଅତି ନିକଟତର ହେଇଛନ୍ତି, ତାଙ୍କୁ କେମିତିଆ ତଳିତଳାନ୍ତ କରାଯିବ, ତାଙ୍କୁ କେମିତିଆ ଚାକିରିରୁ ବହିଷ୍କାର କରାଯିବ। ସିଏ ସବୁବେଳେ କୁଚକ୍ରୀଙ୍କ ସହିତ ମିଶିକିରି ରଚନା ଗଢି ଚାଲିଲେ। ଏହି ସମୟରେ ଆମର ସୁଦୂର ସିଂହଭୂମ ଏବଂ ଏ କେନ୍ଦୁଝରର ବୋର୍ଡର କିଛି ଜମିଜମା ସମସ୍ୟାକୁ ନେଇକି କିଛି ବଡ଼ ସମସ୍ୟା ଘଟିଥିଲା, ଯାହାର ସମାଧାନ ପାଇଁ ଆମେ ସେତେବେଳେ ଆମର ରାଜା ଆମର ଏ ବିପ୍ଳବୀ ଧରଣୀଧର ଭୂୟାଙ୍କୁ ତାର ସମାଧାନ ପାଇଁ ସେଠାକୁ ପଠାଇଥିଲେ। ସେଠାରେ ସେ କାମକୁ ସେ ସୁଚାରୁ ରୂପେ ତୁଲେଇ ସାରି ଯେତେବେଳେ ଫେରିଲେ, ଏହି ସମୟରେ ଏ ଯେଉଁ କୁଚକ୍ରୀ ବିଚିତ୍ରାନନ୍ଦ ଦାସ ମହାରାଜଙ୍କର କାନରେ ଏମିତିଆ ମନ୍ତ୍ର ଫୁଙ୍କିଥିଲେ ଯେ ସିଏ ଯେତେବେଳେ ଫେରିଲେ ତାଙ୍କର ସେତେବେଳକୁ ଆଉ ଚାକିରି ନଥିଲା। ଚାକିରିରୁ ଛଟେଇ ହେବା ପରେ ସେ ଗଭୀର ଭାବରେ ଭାଙ୍ଗି ପଡିଥିଲେ ଏବଂ ତାପରେ ସେ କିଛି ଦିନ ପାଇଁ ମୟୂରଭଞ୍ଜ ରାଜାଙ୍କ ପାଖରେ ଯାଇ ସେ ସେଇଭଳିଆ ସର୍ଭେ ଅଫିସର ଭାବରେ କାମ କରିଥିଲେ। ଏହି ସମୟରେ 1890 ମସିହାରେ ଯେତେବେଳେ ମହାରାଜ ଧନଞ୍ଜୟ ଭଞ୍ଜଦେବ ତଥା ତାଙ୍କର ଯେଉଁ ଅନ୍ୟ ସବୁ ପଦାଧିକାରୀ ଥିଲେ, ସେତେବେଳେ ଆମର ଗୋଟେ ସେଠାରେ ନଦୀ ଥିଲା ମାଛକାନ୍ଦଡ଼ା ନଦୀ, ପ୍ରାୟ ସମସ୍ତେ ଜାଣିଥିବେ। ସେ ନଦୀର ସଂଯୋଗୀକରଣ କେମିତି ଆଏ, କେଉଁଝର ସଦରକୁ ଆସିପାରିବ, ଏଠାରେ ଲୋକ କେମିତି ଉପକୃତ ହେଇପାରିବେ, ତେଣୁକରି ସେଠାରେ ବନ୍ଧ କରାଯାଇ କେନାଲ ବାଟେ ଯେଉଁ ଆସିବ ତାର କାମ ତ ପୁଣି କିଏ କରିବ। ସେତେବେଳେ ଏଇ ଆମର ଭୂୟାଁ ଭାଇ ଓ ଭଉଣୀମାନଙ୍କୁ ତଥା ଅନ୍ୟାନ୍ୟ ଆମର ଜନଜାତି ଲୋକମାନଙ୍କୁ ସେମାନେ ବେଠି ଆକାରରେ ସେଠି ଖଟାଇଥିଲେ ବିନା ବେତନରେ, ଏବଂ ତତ୍ ସଙ୍ଗେ ସଙ୍ଗେ ଲୋକମାନଙ୍କୁ ବହୁତ ଅନ୍ୟାୟ ଅତ୍ୟାଚାର ମଧ୍ୟ କରାଯାଉଥିଲା, ଯାହା ସହି ନପାରି 1891 ମସିହାରେ ଶପଥ ନେଲେ ବିପ୍ଳବୀ ଧରଣୀଧର ଭୂୟାଁ କି ଏ ଭୂୟାଁ ସମାଜ ପାଇଁ, ଏ ଜନଜାତି ସମାଜ ପାଇଁ କିଛି ଗୋଟେ କରିକିରି ସେ ଦେଖେଇବେ, ତାଙ୍କର ଅଧିକାର ତାଙ୍କୁ ସେ ଫେରେଇଲେ। ଏମିତିଆ ଚାଲିଲା, ପ୍ରଜାବାଣୀ ଧୀରେ ଧୀରେ ବଢ଼ିଲା, ସୁନ୍ଦରଗଡ଼ ଠାରୁ ଆରମ୍ଭ କରି ଚାଇମସା ପର୍ଯ୍ୟନ୍ତ, ସିଂହଭୂମ ପର୍ଯ୍ୟନ୍ତ ସବୁ ଗୋଟେ ପ୍ରଜାବାଣୀ ଚାଲିଲା, ଯାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଧରଣୀଧର ଭୂୟାଁ। ଏବଂ ଦିନ ଆସିଲା, ଏତେ ବିକଳ୍ପ ହେଲା ଯେ ମହାରାଜ ଧନଞ୍ଜୟ ଭଞ୍ଜଦେବ ଏବଂ ତତ୍ ସଙ୍ଗେ ସଙ୍ଗେ ସେହି କୁଚକ୍ରୀ ବିଚିତ୍ରାନନ୍ଦ ଦାସ ସେମାନେ ଆତ୍ମଗୋପରଣ କରି ଆନନ୍ଦପୁରକୁ ଚାଲି ଯାଇଥିଲେ।
2: ଗବେଷକ ପଣ୍ଡିତ ଦୈତାରୀ ମହାପାତ୍ର,
3: ଏ ଭଗବାନ ସଂସାର ଏକମାତ୍ର ଦେବତା, ଜୀବନ୍ତ ଦେବତା, ପ୍ରାଣର ଦେବତା, ହୃଦୟର ଦେବତା, ମନର ଦେବତା, ଅନ୍ତର ଦେବତା ହେଉଛନ୍ତି ପିତାମାତା।

ଯଦି ବାପା ମାଙ୍କର ଇଚ୍ଛାକୁ ଆମେ ପୂରଣ କରିପାରିବା ଇଏ ଜୀବନ ଧନ୍ୟ ହେବ ନାହିଁ। ସେହି ଲଇଛ ନାୟକଙ୍କର ଚାରି ଝିଅ ଏବଂ ଦୁଇ ପୁଅ, ବଡ଼ ପୁଅ ଗୋପାଳ ନାୟକ, ସାନ ପୁଅ ହେଉଛନ୍ତି ଧରଣୀଧର ନାୟକ। ଧରଣୀ ତୋଟା ସ୍ୱଭାବ ପାଉଛି କିଭଳି ଭାବରେ କୁସମିତା ଗାଁ ଏକ ସ୍ୱତନ୍ତ୍ର ଗାଁ, ଯେଉଁ ଗାଁର ଇତିହାସ, ଯେଉଁ ଗାଁର ଦେବତ୍ୱ ଚିନ୍ତାଧାରା, ଏହା ନିଶ୍ଚିତ ଭାବରେ ଏକ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। 1868 ମସିହାରେ ଯେଉଁ ସାତଟି ବିଦ୍ୟାଳୟ ସୃଷ୍ଟି ହୋଇଥିଲା, ତନ୍ମଧ୍ୟରୁ କୁସମିତାରେ ସୃଷ୍ଟି ହୋଇଥିବା ବିଦ୍ୟାଳୟ ଏକ ସ୍ୱତନ୍ତ୍ର ବିଦ୍ୟାଳୟ, ଯେଉଁ ବିଦ୍ୟାଳୟରେ ଗୋପାଳ ନାୟକ ସେଦିନ ପାଠ ପଢ଼ିଥିଲେ, ସେ ପ୍ରାଥମିକ ବିଦ୍ୟାଳୟ ପରିସମାପ୍ତି ପରେ ଆଉ ପାଠ ପଢ଼ିପାରୁନଥିଲେ, କାରଣ ତାଙ୍କୁ କୃଷି କାର୍ଯ୍ୟରେ ନିଜକୁ ସାମିଲ ହେବାକୁ ପଡ଼ିବାକୁ ଥିଲା ଏବଂ ସେ କୃଷି କାର୍ଯ୍ୟରେ ସାମିଲ ଥିଲେ ଏବଂ ସେ ବହୁତ ବଳବାନ ଥିଲେ। ଏଠି କହିବା ତାତ୍ପର୍ଯ୍ୟ ହେଉଛି ସେହି ବିଦ୍ୟାଳୟରେ ପଢ଼ିଥିଲେ ଧରଣୀଧର ନାୟକ ଏବଂ ଧରଣୀଧର ନାୟକ ବାସ୍ତବରେ ଯୁବଧର୍ମ ଥିଲେ। କୁସମିତା ଗାଁ ସମ୍ପର୍କରେ ସେ ଯୋଉ କଥା କହିଛନ୍ତି ତାର ସମ୍ୟକ ଉଦାହରଣ ଦେଇପାରିବ। କୁସମିତା ନାମେ ଗ୍ରାମ କୁସୁମର ଶୋଭା, ପ୍ରକୃତି ସୁନ୍ଦରୀ କହି କହିଲା କି ଉଭା, ପ୍ରକାର

0: ସଂସାରେ ବିଦ୍ୟାଳୟ ଅଛି, ଧରଣୀଧରଙ୍କ ମୂର୍ତ୍ତି ସୁନ୍ଦର ଦିଶୁଛି। ସେଇ ଧରଣୀଧର ସେଇଠାରେ ଜନ୍ମଗ୍ରହଣ କରି ତାଙ୍କର ପ୍ରାକୃତିକ ସ୍ୱଭାବକୁ ସେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
1: ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଧରଣୀଧରଙ୍କୁ ଅତ୍ୟାଚାରିତ ସମାଜର ତ୍ରାଣକର୍ତ୍ତା ଭାବରେ ବର୍ଣ୍ଣନା କରିବା ସହିତ ରାଜତନ୍ତ୍ରର ଅନ୍ୟାୟ, ଅନୀତି, ବେଠି, ବ୍ୟଭିଚାର ଏବଂ ପ୍ରଜା ବିରୋଧୀ ଶାସନ ବିରୁଦ୍ଧରେ କିପରି ଆଦିବାସୀମାନଙ୍କୁ ସଂଗଠିତ କରି ସେ ବିପ୍ଳବ କରିଥିଲେ ତାହାର ଅବତାରଣା କରି କହିଥିଲେ,
2: ଆମେ ସମସ୍ତେ ଜାଣିଛୁ ଏ ସମାଜ ପାଇଁ ଆମର ଆଜି ଏଠି ଜିଲ୍ଲା ସ୍ତରୀୟ ଆମର ଜନ୍ମ ଜୟନ୍ତୀ ପାଳନ କରାଯାଉଛି, ଆମର ଭୁବନେଶ୍ୱରରେ ମଧ୍ୟ ପାଳନ କରାଯାଉଛି। ବିପ୍ଳବୀ ଧରଣୀଧର ଆମର ଜନଜାତୀୟ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ। କେଉଁଝର ଜିଲ୍ଲାର ଗୋଟିଏ ଅଖ୍ୟାତ ପଲ୍ଲୀରେ 1864 ମସିହା ମଇ ମାସ 5 ତାରିଖ ଏକ ଆଦିବାସୀ ଭୂୟାଁ ପରିବାରରେ ଜନ୍ମ ହୋଇଥିଲେ। ବଡ଼ ପାହାଡ଼ ଘେରା କେଉଁଝର ଜିଲ୍ଲାର ମୂଳ ବାସିନ୍ଦା ଭାବେ କେଉଁ ପୁରାତନ କାଳରୁ ଭୂୟାଁ ସମ୍ପ୍ରଦାୟର ଜନଜାତିମାନେ ବାସ କରି ଆସୁଛନ୍ତି। ଭୂୟାଁ ଶବ୍ଦଟି ମୂଳ ଅକ୍ଷର ଭୂ ଅର୍ଥାତ୍ ଭୂମିରୁ ଆସିଛି, ତେଣୁ ସେମାନଙ୍କୁ ନିଜକୁ ଭୂମିପୁତ୍ର ଭାବେ ଦାବି କରିଥାନ୍ତି। ଭୂୟାଁ ସମ୍ପ୍ରଦାୟର ଲୋକମାନେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବର, କିନ୍ତୁ ଯେତେବେଳେ ମା ମାଟି ଉପରେ ଶୋଷଣ କି ପୋଷଣର କଷଣର ଭାର ବଢ଼ିଯାଏ ସେତେବେଳେ ସେମାନଙ୍କ ମଧ୍ୟରେ ବିପ୍ଲବାତ୍ମକ ମନୋଭାବ ଜାଗି ଉଠେ। କେଉଁଝର ଭୂୟାଁ ସମ୍ପ୍ରଦାୟର ଜନଜାତି ଅତୀତରେ ବହୁବାର ଅତ୍ୟାଚାରୀ ଇଂରେଜ ଶାସକଙ୍କ ବିରୁଦ୍ଧରେ ବିପ୍ଲବୀ କରିଥିଲେ, ଯେଉଁଟାକି ସେମାନେ କଥାକଥିତ ଭାଷାରେ ଯେଉଁଟାକି ଆମେ ମେଲି କହିଥାଉ, ସେ ସମସ୍ତ ମେଲି ମଧ୍ୟରୁ 1868 ମସିହାରେ ସଂଘଟିତ ହୋଇଥିଲା ରତ୍ନା ମେଲି ଏବଂ 1891 ମସିହାରେ ହୋଇଥିଲା ଧରଣୀ ମେଲି। ଓଡ଼ିଆ ଇତିହାସରେ ଲିପିବଦ୍ଧ ଧରଣୀଧରଙ୍କର ନେତୃତ୍ୱରେ ରାଜତନ୍ତ୍ର ବିରୁଦ୍ଧରେ ହୋଇଥିବା ଏହି ବିପ୍ଲବ ଓଡ଼ିଶା ଇତିହାସରେ ଏକ ରୋମାଞ୍ଚକର ଅଧ୍ୟାୟ। ଧରଣୀଧର ସ୍ୱଳ୍ପ ଶିକ୍ଷା ପ୍ରାପ୍ତ ହୋଇ କେନ୍ଦୁଝର ରାଜାଙ୍କ ସର୍ଭେ ଅଭର୍ସିୟର ଭାବରେ କାର୍ଯ୍ୟ

ଥିଲେ। ମାତ୍ର ଜଣେ ଈର୍ଷାପରାୟଣ ସ୍ୱାର୍ଥପର ସହକାରୀ ଦେୱାନ ଷଡ଼ଯନ୍ତ୍ର ଓ ଅସହିଷ୍ଣୁତା ତାଙ୍କୁ ଅସୁବିଧାରେ ପକାଇଥିଲା। ରାଜାଙ୍କ ନିର୍ଦ୍ଦେଶରେ ସୀମା ବିବାଦ ସମାଧାନ ପାଇଁ ସେ କିଛି ଦିନ ବାହାରକୁ ଯାଇଥିଲେ। ଫେରିବା ପରେ ପରେ ଚାକିରିଟି ହରାଇଥିଲେ। ପରେ ସେ ମୟୂରଭଞ୍ଜ ରାଜାଙ୍କ ଅଧୀନରେ ମଧ୍ୟ କିଛି ଦିନ ଚାକିରି କରିଥିଲେ। 1891 ଜଳସେଚନ ପାଇଁ କେନ୍ଦୁଝର ରାଜା ଗୋଟିଏ ନହର ନିର୍ମାଣ ସକାଶେ ସରକାରୀ ଦେୱାନଙ୍କୁ ଦାୟିତ୍ୱ ଦେଇଥିଲେ। ମାତ୍ର ସେ ଏହି ନିର୍ମାଣ କାର୍ଯ୍ୟରେ ଜନଜାତି ଲୋକଙ୍କୁ ବେଠିରେ ଲଗାଇଥିଲେ। ଏପରି ଶୋଷଣ ନିର୍ଯାତନା ଓ ବେଠି ବିରୋଧରେ ପ୍ରତିବାଦ ସ୍ୱରୂପ ଜନଜାତି ବିଦ୍ରୋହ ଆରମ୍ଭ କରିଥିଲେ। ଏହି ବିଦ୍ରୋହ ବା ମେଲିର ହଜାର ହଜାର ଆଦିବାସୀ ସାମିଲ ହୋଇଥିଲେ। ଏହି ଇଂରେଜଙ୍କ ଶାସନର ବିଚାର ପର୍ବରେ 40 ଜଣ ବିଦ୍ରୋହୀଙ୍କୁ ଦୀପାନ୍ତର ଦଣ୍ଡ ଓ 28 ଜଣଙ୍କୁ ଭିନ୍ନ ଭିନ୍ନ ସମୟ ପାଇଁ କାରାଦଣ୍ଡ ଦିଆଯାଇଥିଲା। 7 ବର୍ଷ ସଶ୍ରମ କାରାଦଣ୍ଡ ଭୋଗି 1897 ଧରଣୀଧର ଖଲାସ ହୋଇଥିଲେ। ସେ ବିଦ୍ରୋହ ବଦଳରେ ସନ୍ୟାସକୁ ଆଦରି ନେଲେ। ବାଙ୍କୀ ମହାଣରେ ତପ ସାଧନା କରିବା ପରେ 1912 ସେ କଟକ ଜିଲ୍ଲାର ଆଲିଠାରେ ଗୋଟିଏ ମଠ ସ୍ଥାପନା କରି ଏକନିଷ୍ଠ ସନ୍ନ୍ୟାସୀର ଜୀବନ ବିତାଇଥିଲେ। 1914 ବୈଶାଖ ପୂର୍ଣ୍ଣିମା ଦିନ ସେ ଇହଲୀଳା ସମ୍ବରଣ କରିଥିଲେ। ଜନଜାତିଙ୍କର ସ୍ୱାଭିମାନ ଅସ୍ମିତା ଅଧିକାର ସୁରକ୍ଷିତ ରଖିବା ସାଙ୍ଗକୁ ସେମାନଙ୍କୁ ସମାଜର ମର୍ଯ୍ୟାଦାପୂର୍ଣ୍ଣ ନିୟୋଜିତ ଭୂମିକା ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଜନଜାତି ବର୍ଗର ଉନ୍ନତି ପାଇଁ

0: ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯଥେଷ୍ଟ ଗୁରୁତ୍ୱ ରହିଛି। ଜନଜାତିମାନେ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ। ତାଙ୍କର ଲୋକକଳା, ସଂସ୍କୃତି, ଚାଲିଚଳନ, ବେଶଭୂଷା, ଆଚାର ବିଚାର ସାରା ବିଶ୍ୱରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚିତ ଆଣିଦେଇଛି। ଏହି ଜନଜାତିର ଗୌରବ ଧରଣୀଧର ଭୂୟାଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ।
1: ମୁଖ୍ୟ ଅତିଥି ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ବିପ୍ଳବୀ ଧରଣୀଧର କେନ୍ଦୁଝରର ଗର୍ବ ଓ ଗୌରବ, ସ୍ପର୍ଦ୍ଧା ଓ ସ୍ୱାଭିମାନର ପ୍ରତୀକ ବୋଲି କହିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ,
2: ଏ ମାଟିର ସୁପୁତ୍ର, ଏ ମାଟିର ଗୌରବ, ଯିଏକି ସାରା ରାଜ୍ୟ କଣ ଦେଶରେ ଯାହାର ନାଁ ରହିଛି ଧରଣୀଧର ଭୂୟାଁ, ଯିଏ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଯିଏ ସ୍ୱର ଉତ୍ତୋଳନ କରୁଥିଲେ, ସେଭଳି ଏକ ମହାନ ବ୍ୟକ୍ତିଙ୍କର ଜନ୍ମଦିନ ଅବସରରେ ତାଙ୍କୁ ମୋର ଭୂମିଷ୍ଠ ପ୍ରଣାମ, ତାଙ୍କୁ ମୋର ସତ ଶ୍ରଦ୍ଧାଞ୍ଜଳି। ମୁଁ ମୋର ଅନ୍ତରାତ୍ମାରୁ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଏଭଳି ଏକ ମହାନ କାର୍ଯ୍ୟରେ ମୋତେ ବି ଆସିବାର ସୁଯୋଗ ମିଳିଥିବାରୁ ମୁଁ ନିଶ୍ଚୟ ମୋ ନିଜକୁ ଗର୍ବିତ ମନେ କରୁଛି। ଧରଣୀଧର ଭୂୟାଁ ଏ ମାଟିର ଜଣେ ବିପ୍ଳବୀ ସନ୍ତାନ, ଯିଏ ଆଜି ଆମର ସମସ୍ତଙ୍କର ପ୍ରେରଣାର ସ୍ରୋତ ହେଇ ରହିଛନ୍ତି। ଆଜି ବି ତାଙ୍କ କଥା ଯେତେବେଳେ ମନେ ପଡ଼େ, ଆମ ସମସ୍ତଙ୍କ ଭିତରେ ସିଂହଭାବ ଖେଳିଯାଏ। ସେଭଳି ମହାନ ବ୍ୟକ୍ତି ହେଉଛନ୍ତି ଧରଣୀଧର ଭୂୟାଁ। ଏ ମାଟି ସେଭଳି ଏକ ବରପୁତ୍ରକୁ ଜନ୍ମ ଦେଇଥିଲା। ଏ ମାଟି ଖଣି ଖଦାନର ମାଟି ନୁହଁ, ଏ ମାଟି ଅନେକ ଏମିତି ବରପୁତ୍ରଙ୍କୁ ଜନ୍ମ ଦେଇଛି। ସେଭଳି ବିପ୍ଳବୀ ମାଟି ହେଉଛି ଏ କେଉଁଝର ମାଟି। ଆଜିର ଦିନରେ ମୁଁ କହିବି କେବଳ ଯେ ଆମେ ତାଙ୍କର ପାଳନ କରିବା ଏ କଥା ନୁହଁ, ଯେତେବେଳେ ଆମେ କିଛି କରିକି ଦେଖେଇବୁ। ଆଜି ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ସେ କହୁଛନ୍ତି 2047ରେ ଭାରତ ଯେତେବେଳେ ସ୍ୱାଧୀନତାର 100 ବର୍ଷ ପୂରଣ କରିବ, ସେତେବେଳେ ଭାରତ ବିକଶିତ ଭାରତ ହବ, ଏବଂ 2036ରେ ଓଡ଼ିଆ ଭାଷା ଭିତ୍ତିକ ରାଜ୍ୟ ଭାବରେ ଯେତେବେଳେ 100 ବର୍ଷ ପୂରଣ କରିବ, ଆମ ମୁଖ୍ୟମନ୍ତ୍ରୀ କହୁଛନ୍ତି ସେତେବେଳେ ବିକଶିତ ଓଡ଼ିଶା ହବ। ଇଏ ହବ କେତେବେଳେ, ଯେତେବେଳେ ଆମ ସମସ୍ତଙ୍କର ଯୋଗଦାନ ରହିବ, ଆମେ ସମସ୍ତେ କିଛି ନା କିଛି କରୁଥିବା, କେହି ବି ବେକାର ରହିବେ ନାହିଁ, ସେତେବେଳେ ପ୍ରକୃତ ଯୋଉ ବିକଶିତ ଓଡ଼ିଶା, ବିକଶିତ ଭାରତ ସମ୍ଭବ। ଆଜି ମା ମାନେ, ଓଡ଼ିଶାର ମା ମାନେ ଆଜି ସଶକ୍ତ ହେଇପାରିଛନ୍ତି, ଲକ୍ଷପତି ଦିଦି ହେଇପାରିଛନ୍ତି, କିନ୍ତୁ ସେଠିକି ଯଥେଷ୍ଟ ନୁହଁ। ଆଗାମୀ ଦିନରେ ବି ଆମେ ଆଉ ଅନେକ କିଛି କାର୍ଯ୍ୟ କରିବାର ଆବଶ୍ୟକତା ଅଛି। ଆଜି ଚାଷୀମାନଙ୍କର କଥା ବି, ଯୋଉ 800 ଟଙ୍କା ସବସିଡି, ଯୋଉ ଇନପୁଟ ସହାୟତା ଯୋଉଟା, ଆଜି 800 ଟଙ୍କା, 3100 ଟଙ୍କାରେ ଧାନ କ୍ରୟ, ଏସବୁ କଥା କହୁଛି ଯେ ସମସ୍ତଙ୍କୁ ସଶକ୍ତ କରିବା, ସମସ୍ତଙ୍କୁ ବିକାଶ କରିବା, ସବକା ସାଥ ସବକା ବିକାଶ ଯୋଉ କଥା କୁହାହଉଛି। ତେଣୁ ବନ୍ଧୁଗଣ, ଆଜି ଯାହାଙ୍କର ସ୍ୱପ୍ନ ଅନେକ କିଛି ଥିବ, ଯେ ଜନଜାତି ସମାଜର ବିକାଶ କେମିତି ହବ, ସ୍ୱାସ୍ଥ୍ୟ ହଉ, ଶିକ୍ଷା ହଉ, ଗମନାଗମନ କ୍ଷେତ୍ରରେ ହଉ, ସେମାନେ କେମିତି ଆଗକୁ ବଢ଼ିବେ, ନିଶ୍ଚୟ ତାଙ୍କ ମନରେ ସେ ସଂକଳ୍ପ ଥିଲା। ଆଉ ସେଇଥିପାଇଁ ସେ ଆନ୍ଦୋଳନ କରିଥିଲେ। ଆଜି ନିଶ୍ଚୟ ଆମେ ଦେଖିବା ଯେ କିଛି କିଛି ମାତ୍ରାରେ ଆଜି ସରକାର ସେ ସ୍ୱପ୍ନ ଗୁଡାକ ସାକାର କରିବା ପାଇଁ ଚିନ୍ତା କରୁଛନ୍ତି। ଆଜି ଜନଜାତି ଭାଇମାନଙ୍କର ଯୋଉମାନେ ଆଜି ଅନେକ ଛାତ୍ରଛାତ୍ରୀ ବି ଥିବେ, ଆଜି ଏଇ ଭୂୟାଁ ସମାଜ ତରଫରୁ ବିଶେଷ କରି କାର୍ଯ୍ୟକ୍ରମ ଆୟୋଜନ ହେଇଛି। ଆଜି ଆପଣମାନଙ୍କୁ ମୁଁ କ୍ଲିୟର କରିବାକୁ ଚାହେଁ, କମ୍ ଦିନ ଭିତରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଁ ଯୋଉ ଆଦିବାସୀ ବିଭାଗରେ ଅଛି, ଆଜି ଆଦିବାସୀ ପିଲାମାନେ ବି, ଆଜି ଆଦିବାସୀ ଛାତ୍ରଛାତ୍ରୀ ବି, ସେମାନେ ମେଡିକାଲ ବି ପାଠ ପଢ଼ିବେ, ଇଞ୍ଜିନିୟରିଂ ପାଠ ପଢ଼ିବେ, ବୈଷୟିକ ଶିକ୍ଷା, ହାୟର ଏଜୁକେସନକୁ ଯେମିତି ସୁବିଧାରେ ପାଇବେ, ତାଙ୍କୁ ଏ ସୁଯୋଗ ବି ଦିଆହବ। ସେଇଥିପାଇଁ ଆଜି ଆମେ ଆରକ୍ଷଣର ବ୍ୟବସ୍ଥା ବି, ଯୋଉଟା ଚାକିରିରେ 22.5%

22% ଥିଲା, କିନ୍ତୁ ପାଠ ପଢ଼ାରେ କେବଳ ମାତ୍ର 12% ଥିଲା, ଏସ୍ସି ପାଇଁ 8% ଥିଲା। ଆଜି ତାକୁ ଆମେ ପାଠ ପଢ଼ାରେ ବି ମେଡିକାଲ ହଉ, ଇଞ୍ଜିନିୟରିଂ ହଉ କି ଟେକ୍ନିକାଲ ଏଜୁକେସନ ହଉ, ହାଇର ଏଜୁକେସନ ହଉ, ଏଥିପାଇଁ ବି ଆଜି ଆମେ ପାଠ ପଢ଼ାରେ ବି 22.5% ଆଜି ଆରକ୍ଷଣ ଦେବାର ବ୍ୟବସ୍ଥା ଐତିହାସିକ ପଦକ୍ଷେପ। ଦୀର୍ଘ ଦିନ ଧରି ହଉନଥିଲା, ଯୋଉଠି ଚାକିରିରେ ବ୍ୟାକ୍ଲଗ୍ ସୃଷ୍ଟି ହଉଥିଲା, ଆଜି ତାକୁ ଦୃଷ୍ଟିରେ ରଖି ସରକାର ଏଇ ନିଷ୍ପତ୍ତି ନେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆମେ ସଫଳ ଏବଂ ଏସ୍ସି ମାନଙ୍କ ପ୍ରତି, ଅନୁସୂଚିତ ଜାତି ମାନଙ୍କ ପ୍ରତି।

0: ଦେବାର ବ୍ୟବସ୍ଥା ଅଛି। ଯେଉଁମାନେ ସବୁ କ୍ଷେତ୍ରରେ ଯେଉଁମାନେ ପଛୁଆ ଅନଗ୍ରସର ସେମାନଙ୍କୁ ବି ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାର ଅଛି। ଆଜି ନିଶ୍ଚୟ ଆମେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ବି ଧନ୍ୟବାଦ ଦେବୁ ଏଇଥିପାଇଁ କି ଆଜି ଓଡ଼ିଶା ରାଜ୍ୟରେ ଜଣେ ଆଦିବାସୀ ବ୍ୟକ୍ତିକୁ ଯିଏ କେନ୍ଦୁଝର ଭଳି ଗୋଟିଏ ଉପାନ୍ତ ଅଞ୍ଚଳ ଆଦିବାସୀ ଅଧୁଷିତ ଅଞ୍ଚଳର ଯିଏ ଦିନେ ସରପଞ୍ଚ ଥିଲା, ଯିଏ ଜଣେ ଶିଶୁ ମନ୍ଦିରର ଗୁରୁଜୀ ଥିଲେ, ଆଜି ତାଙ୍କୁ ରାଜ୍ୟର ଦାୟିତ୍ୱ ଦିଆହେଇଛି। ଆଜି କେବଳ ରାଜ୍ୟର ଦାୟିତ୍ୱ ଦିଆ ହେଇନାହିଁ, ଆଜି କେନ୍ଦୁଝର ମାଟିର ଧରଣୀଧର ନାୟକଙ୍କର ଦାୟିତ୍ୱ ହେଇ ଆଜି ଓଡ଼ିଶା ରାଜ୍ୟକୁ ସୁଶାସନ ଦେବା ପାଇଁ ପ୍ରୟାସ କରାଯାଉଛି। କେବଳ ସେତିକି ନୁହଁ, ଆଜି ଜନଜାତିମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ହେବାର ଆବଶ୍ୟକତା ଅଛି। ଆଜି ସମସ୍ତେ ବିଦ୍ୟାଳୟକୁ କେମିତି ଯିବେ, କେବଳ ମାଷ୍ଟରମାନ ପ୍ରୟାସରେ ହେବ କି ବିଭାଗର କେବଳ ପ୍ରୟାସରେ ହେବ, ଇଏ ନାହିଁ। ଆମ ଚାରିଆଡ଼େ ଯେଉଁମାନେ ଯାଉନାହାନ୍ତି ବିଦ୍ୟାଳୟକୁ, ତାଙ୍କୁ ସଚେତନ କରିବାର ଆବଶ୍ୟକତା ଅଛି। ଅଭିଭାବକ ଅଭିଭାବିକା ମାନଙ୍କୁ ସଚେତନ କରିବାର ଆବଶ୍ୟକତା ଅଛି, ଯେମିତିକି ଆମ ଗାଁର କୌଣସି ପିଲା ପାଠ ନ ପଢି ଯେମିତି ଘରେ ନ ରହି ବିଦ୍ୟାଳୟକୁ କେମିତି ଯିବେ, ଉଚ୍ଚ ଶିକ୍ଷା କେମିତି ଲାଭ କରିବେ, ତେବେ ଯାଇ ପ୍ରକୃତ ବିକାଶ ସମ୍ଭବ। ଯେହେତୁ ଆମମାନେ ଆଜି ମହାନ ବ୍ୟକ୍ତି ଯିଏ ଆମର ବରପୁତ୍ର, ତାଙ୍କରି ଜନ୍ମଦିନ ପାଳନ ଅବସରରେ ଆମେ ସମସ୍ତେ ଏକତ୍ରିତ ହେଇଛେ, ଏହି ଅବସରରେ ଆମେ କିଛି ଶିଖିବା, କିଛି ଜାଣିବା, ଆଉ ଜାଣିବା ପାଇଁ ପ୍ରୟାସ କରିକିନା ଆମ ଜୀବନରେ ସମସ୍ତ ମୋର ଆଦିବାସୀ ମା ଭଉଣୀ ମାନେ ଯେଉଁମାନେ ଅଛନ୍ତି, ଆପଣମାନଙ୍କର ପିଲାମାନେ, କେବଳ ମୁଁ ବି ଆଜି ଯଦି ପାଠ ପଢି ନଥାନ୍ତି, ଆଜି ମୁଁ ବି ଯଦି ଗାଁରେ ରହିଥାନ୍ତି, ତ ଆଜି ମୁଁ ବି ଆପଣମାନଙ୍କ ପର୍ଯ୍ୟନ୍ତ ବି ମୁଁ ପହଞ୍ଚି ପାରି ନଥାନ୍ତି। ମୁଁ ବି ଗରିବ ପରିବାର, ତେଣୁ ଆପଣମାନଙ୍କର ପିଲାମାନଙ୍କୁ ବି ଆପଣମାନେ ଯେତେବେଳେ ଭଲ ପାଠ ପଢାଇବେ, ଭଲ ମଣିଷ ଟିଏ କରିବେ, ଆପଣମାନଙ୍କର ପିଲା ବି ଶୀର୍ଷ ସ୍ଥାନ ପର୍ଯ୍ୟନ୍ତ ଆପଣମାନଙ୍କର ପିଲା ବି ପହଞ୍ଚି ପାରିବେ, ସେତେବେଳେ ଏ ସମାଜ ବିକାଶ ହେବ, ଅଞ୍ଚଳର ବିକାଶ ହେବ, ରାଜ୍ୟ ଦେଶର ବିକାଶ ହେବ।
1: ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ି ରାତି 8ଟା। ଏଥର ଶୁଣନ୍ତୁ କେତୋଟି ଦେଶଭକ୍ତି ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ବାଦଲ କୁମାର ଆଚାର୍ଯ୍ୟ ଏବଂ ମିତାଲି ଚିନାରା।

ଶୁଣୁଥିଲେ କେତୋଟି ଦେଶଭକ୍ତି ଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 8:15। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ। ଆଜିର ଅତିଥି ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ, ଉପସ୍ଥାପନରେ ଅଛନ୍ତି ସତ୍ୟଜିତ ସାମନ୍ତରାୟ।

0: ଶ୍ରୋତାବନ୍ଧୁ ନମସ୍କାର। ଦେଶର ପ୍ରଗତି ସେତେବେଳେ ସମ୍ଭବ ଯେତେବେଳେ ଆମର ସାଧାରଣ ଲୋକେ ନିଜ ନିଜର ଆର୍ଥିକ ବିକାଶ କରାଇପାରିବେ। କିପରି ଆମେ ଅର୍ଥନୀତି କ୍ଷେତ୍ରରେ ସୁଦୃଢ଼ ହେବା, ରାଷ୍ଟ୍ରର ବିକାଶ କିପରି ହେବ, ଆମର ବ୍ୟବସାୟିକ ବିକାଶ କେମିତି ହେବ, ପ୍ରତ୍ୟେକ ପରିବାରର ବିକାଶ କେମିତି ହେବ, ଏ ବିଷୟରେ ଆଜି ଆମ କାର୍ଯ୍ୟକ୍ରମରେ ରହିଛି ଏକ ଆଲୋଚନା। ଆମ ସହ ଅଛନ୍ତି କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି ନାୟକ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
1: ନମସ୍କାର ଶ୍ରୋତା ବନ୍ଧୁ।
0: ସକାଳୁ ଘରୁ ବାହାରିଲେ ଯାହା ବି କରିବେ ସେଥିପାଇଁ ଅର୍ଥର ଆବଶ୍ୟକତା ରହିଛି। କଥାରେ ଯେମିତି ରହିଛି, ଆବେ ପରଶୁ ଯାବେ ପରଶୁ ବାବୁ ପରଶୁ ରାମ, ପଇସା କ୍ୟା ନ କରେ କାମ। ଯଦି ଆମ

0: ରେ ପଇସା ନାହିଁ ତାହେଲେ ଆମକୁ କେହି ପଚାରିବେନି ଏଇ ଅର୍ଥ ଆମ ପାଇଁ କେତେ ଜରୁରୀ।
1: ନିହାତି ଆଜ୍ଞା, ପଇସା ନଥିଲେ ଆମେ କେଉଁଥିରେ ବି କିଛି କରିପାରିବେନି। ଆମେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକଟିରେ ଆମକୁ ପଇସା ଦରକାର ପଡୁଛି। ଯେମିତିକି ଆପଣ ଗୋଟିଏ ଟୁଥପେଷ୍ଟ ନେଲେ, ଟୁଥପେଷ୍ଟ ବ୍ରଶ କରିଲେ, ତ ସେଥିପାଇଁ ଆପଣ ପଇସା ଦରକାର ନା। ପଇସା ଆଣିଲେ ଯାଇକି ବ୍ରଶଟେ ଆଣିବେ, କେବେ ଟୁଥପେଷ୍ଟ ଆଣିବେ, ତାକୁ ଘଷିବେ, ଗାଧୋଇବେ ବି ଗଲେ ଆପଣଙ୍କୁ ସାବୁନ ଡରିବେ ବି ତାନେ ଦରକାର। ତ ସାବୁନ ଆସିବ କୋଉଠି? ପଇସା ଆସିଲେ ତ ଆପଣଙ୍କର ଆସିବ ନା। ତେଣୁକରି ସାବୁନ ମଧ୍ୟ ତାମାନେ ଆପଣଙ୍କ ପାଇଁ ପଇସା ଦରକାର। ଯେତେ ଖାଉଛନ୍ତି ଖାଇବାର ପାଣି ବୋତଲଟେ ମଧ୍ୟ ଆପଣଙ୍କୁ ଦରକାର, ଖାଦ୍ୟ ଦରକାର, ପାନୀୟ ଦରକାର, ସବୁକିଛି ସବୁକିଛିରେ ଆମକୁ ପଇସା ଦରକାର। ଆପଣମାନେ ସମସ୍ତେ ଜାଣିଛନ୍ତି ରେଡିଓ କେତେ ତାମାନେ ଆମର ମୁଖ୍ୟ ଭୂମିକା ଗ୍ରହଣ କରିଛି। ଯେତେବେଳେ ଇଣ୍ଟରନେଟ୍ ନଥିଲା ବା ଆମେ କହିବା ଯେତେବେଳେ ଆମର ଟେଲିଭିଜନ ନଥିଲା, ସେତେବେଳେ ପ୍ରତ୍ୟେକ ଘରେ ରେଡିଓ ସମସ୍ତଙ୍କର ଗୋଟିଏ ମୂଲ୍ୟବାନ ସମ୍ପଦ
0: ଅଙ୍ଗ ହେଇଛି।
1: ହଁ, କହିବାକୁ ଗଲେ ସତ ହବ ଅବିଚ୍ଛେଦ୍ୟ ଅଙ୍ଗ, କାରଣ ସମସ୍ତଙ୍କ ଘରେ ରେଡିଓଟା ନିହାତି ଦରକାର। ଲୋକେ ଯେତେବେଳେ ବାହା ହଉଥିଲେ ସେତେବେଳେ ତାଙ୍କର ସାଧନ ଥିଲା କି ରେଡିଓ ଯୌତୁକରେ ଆଣିଛି କି ନାହିଁ,
0: ଘଣ୍ଟା ସାଇକେଲ
1: ରେଡିଓ, ଆଜ୍ଞା ଆଜ୍ଞା ଘଣ୍ଟା ସାଇକେଲ ରେଡିଓ ମନେ ପକେଇଲେ, ତ ଏଇଟା ସବୁଠୁ ବଡ ଜିନିଷ ଥିଲା।
0: ଆଉ ଯିଏ ଘଣ୍ଟା ସାଇକେଲ ରେଡିଓ ଯୌତୁକରେ ଆଣିଛି ସେ ନିଶ୍ଚିତ ଭାବରେ
1: ଝିଅ ଆଣିଛି, ଏଇଟା ହିଁ ବିବେଚନା କରାଯାଉଥିଲା। ତ ନିହାତି ଆଜ୍ଞା, ଯିଏ ବି ଯେତେବେଳେ ସକାଳୁ ଉଠିଲେ ସେତେବେଳେ ଗୋଟେ ରେଡିଓ ବାଜୁଥିଲା, ସମସ୍ତେ ଯାହା ଘରେ ବାଜେ ସମସ୍ତେ କାନ୍ନାନ୍ତି ଯେ ଆଜି ରେଡିଓରେ ସବୁ କଣ ଦିଆହଉଛି। ତ ସେତେବେଳେ ସୁମଧୁର କଣ୍ଠରେ ଗୋଟେ ଭଜନ ଆସେ। ମୁଁ ଯେତେବେଳେ ଛୋଟ ଥିଲି ମୋର ମନେ ଅଛି, ମୋର ଘରେ ବାବା ସକାଳୁ ରେଡିଓଟା ଆରମ୍ଭ କରିଦେଇଥିବେ, ତ ସେତେବେଳେ ମୁଁ ଭଜନ ଶୁଣେ। ତାପରେ ପରେ ମତେ କହନ୍ତି ଏଇ ଆଜିର ନ୍ୟୁଜ୍ ଶୁଣ, ମାନେ ଖବରକାଗଜ ତ ଆମର ନାହିଁ, ଏବେ ସବୁ ଆସୁଛି ନା ନା ନା ଆଜ୍ଞା, ସେତେବେଳେ ଘରେ ତାମାନେ ନଥିଲା, କାରଣ ଗାଁ ଗହଳିରେ ଖବରକାଗଜର ଏତେ ସୁବିଧା ନଥିଲା, ଏବେ ମଧ୍ୟ ନାହିଁ। ସେତେବେଳେ ସେ କହୁଥିଲେ ଆଞ୍ଚଳିକ ନ୍ୟୁଜ୍ଟା ଶୁଣ, ଆଞ୍ଚଳିକ, କାରଣ ଆମେ ସେତେବେଳେ ବା ସବୁ ପଢୁଥିଲୁ, ତ ଆମକୁ କହୁଥିଲେ ଦେଖ ଦେଖ କେତେ ଲୋକ ତାମାନେ କେମିତି କେମିତି ବଡ ମଣିଷ ହୋଇଛନ୍ତି, ତାଙ୍କ କାହାଣୀ ଦିଆ ହଉଛି, ତାଙ୍କର ଇଣ୍ଟରଭ୍ୟୁ ନିଆ ହଉଛି, ତାଙ୍କୁ ଶୁଣ। ତ ଆମେ କାନ ଦେଇକି ଡରୁଥିଲୁ ଯେ କିଏ କଣ ହେଲା, କିଏ କଣ ପାଠ ପଢିକି କୋଉ ଜାଗାକୁ ଗଲା। ଆଉ ସେତେବେଳେ ଆମକୁ ମଧ୍ୟ ପଚାରା ଯାଏ ତୁ କଣ ହବୁ, ଏଇ ଯଦି କିଏ ଡକ୍ଟର ହେଲା, କିଏ ଇଞ୍ଜିନିୟର ହେଲା ହେଲା, ସେତେବେଳେ ଆମେ ପଚାରୁ ବାପା ଡକ୍ଟର କଣ, ଇଞ୍ଜିନିୟର କଣ, ଆଇସି ଅଫିସର କଣ, ନା ସବୁ ବଡ ବଡ ଲୋକ ସିଏ ସେତେବେଳେ ଆମକୁ ତାମାନେ ବୁଝାନ୍ତି। ତ ଆମକୁ କହନ୍ତି ଦେଖ ଏ ରେଡିଓ ଏତେ ସତମକୁ ମାଧ୍ୟମ ଦଉଛି, ତମେ ଶୁଣ, ତା ଭିତରେ ଜାଣିବ। ଯେତେବେଳେ ଆଞ୍ଚଳିକ ନ୍ୟୁଜ୍ ସରି ଯାଏ ସେତେବେଳେ କହନ୍ତି ଦେଶ ବିଦେଶର ନ୍ୟୁଜ୍ ଶୁଣ। ଆମେ ସେତେବେଳେ ଦେଶ ବିଦେଶରେ ଶୁଣିକି ଆମେ ଜାଣୁଥିଲୁ ଯେ ଆମ ପ୍ରଧାନମନ୍ତ୍ରୀ କିଏ, ରାଷ୍ଟ୍ରପତି କିଏ,
0: ରାଷ୍ଟ୍ରପତି,
1: ତାଙ୍କୁ ମଧ୍ୟ ଆମେ ଜାଣୁଥିଲୁ,
0: ଜ୍ଞାନ
1: ଆହରଣ। ଏଟା ସତ କଥା କହିଲେ ଗୋଟେ ଜ୍ଞାନ କୁଇଜ୍ ତାମାନେ ଗୋଟେ ତାମାନେ ହୁଏ, ସପ୍ତାହରେ ଥରେ ସେଟା ଦଉଥିଲା, ଯେଟା ଆମେ କାନ ଡେରି ଶୁଣୁ। ଏମିତିକି ତା ସହିତ ଆଜ୍ଞା ଆମକୁ ଦଉଥିଲେ କଣ ନା ଶିଶୁ ରାଇଜ, ଶିଶୁ ସଂସାର ସେଟା ଦଉଥିଲେ। ତାପରେ ଫିଲ୍ମ ଗୀତ, ଯୋଉଟା କି ଆମେ ବି ଟିକେ ଶୁଣିବା ପାଇଁ, ଫିଲ୍ମ ସେତେବେଳେ ଗାଁ ଗାଁ ଗରେ ସେତେ ନଥିଲା, ପରଦାରେ ସବୁ ଫିଲ୍ମ ଦେଖଉଥିଲେ, ତ ଗୀତ ଶୁଣି ଶୁଣି ଆମେ ତାହେଲେ ଓହୋ ଇଏ ହଉଛି ହିରୋ, ଇଏ ହଉଛି ହିରୋଇନ୍, ଆମେ ତାଙ୍କୁ ଆଜ୍ଞା ଦେଖିନଥିଲୁ ଆଖିରେ, ହେଲେ ବି ଜାଣିଥିଲୁ ତାଙ୍କ ନାଁ। ଆଉ ସେଠୁ ବି ଜାଣୁ ଯେ ଓହୋ ଏମିତି କଲେ ଏମିତି ହେବ, ଏମିତି ତାମାନେ ଫିଲ୍ମରେ ପାର୍ଟ କରୁଛନ୍ତି, ଏମିତି ଏମିତି ବହୁତ କିଛି। ତା ସହିତ ଇଭିନ୍ କି ଆମେ ଧାରାବାହିକ କାହାଣୀ ବି ଶୁଣୁଥିଲୁ, ନାଟକ ଶୁଣୁଥିଲୁ, ଇଭିନ୍ କି ମୁଁ ଆଉ ଶୁଣିବାର ଲୋ ରେବତୀ, ଏଇ ରେବତୀଟା ଏଇଟା ଆଜ୍ଞା ଏତେ ହୃଦୟ ସ୍ପର୍ଶୀ, ମାନେ ମୁଁ ଆଜି ପର୍ଯ୍ୟନ୍ତ ମନେ ରଖିଛି। ଆଉ ମୁଁ ନିଜକୁ ନିଜକୁ କହେ ମୁଁ ପାଠ ପଢିବି, ମୁଁ ଏମିତି ହେବି ନାହିଁ, କାହିଁକି ବାପାଙ୍କୁ ବି ସେତେବେଳେ କହେ ମାମା ମୁଁ ଏମିତି ହେବିନି, ମୁଁ ପାଠ ପଢିବି, ତ ସେତେବେଳେ କହନ୍ତି ହଁ ଏଇଟା ଶୁଣିଲୁ ତ ନା ହଁ। ତ ଆଜ୍ଞା ସେତେବେଳେ ଲାଗୁଥିଲା
0: ଯେ ଆପଣ ଗୋଟେ ଆଦିବାସୀ ପରିବାରକୁ ବିଲଙ୍ଗ କରନ୍ତି, କେନ୍ଦୁଝର ଯୋଉ ଆଦିମ ଜନଜାତି ଭୂୟାଁ ସଂସ୍କୃତି ଅଛି, ଆପଣ ସେଇ ଜନଜାତିକୁ ବିଲଙ୍ଗ କରନ୍ତି ଏବଂ ଆପଣ ଗାଁରୁ ଆସିଛନ୍ତି
1: ଆଜ୍ଞା,
0: ସେତେବେଳେ ଯୋଉ ଗାଁର ପରିବେଶଟା କେମିତି ଥିଲା, ଲୋକମାନଙ୍କର ଯୋଉ ଆର୍ଥିକ ଅବସ୍ଥା କେମିତି ଥିଲା
1: ଆଜ୍ଞା? କହିବାକୁ ଗଲେ ବହୁତ ଖରାପ, ମୁଁ ମୋ ନିଜ ଆଖିରେ ଦେଖିଛି। କାରଣ ଯେତେବେଳେ ମୋ ମା ତାମାନେ ଘର ସଂସାର ଚଳଉଥିଲା, ସମସ୍ତେ କହନ୍ତି କଂସା ବାସନ ନିହାତି ରହିଥିବା ଦରକାର ଘରେ ଆଗରେ। ହଁ ଆଜ୍ଞା, ଆମେ ସେତେବେଳେ ଆମେ ପଚାରୁ ମାମା ଏଇ କଂସା ବାସନ ତୋର ଗରିଆ ହାଣ୍ଡି ଡେକ୍ଚି ଏଟା ସବୁ କଣ ହବ, ସେ କହେ ତମେ ଜାଣିନ ଯେତେବେଳେ ଅଭାବ ଅନଟନ ପଡିବ ତାକୁ ବନ୍ଧା ପକେଇକି ଆମେ କିଛି ଆଣିପାରିବା। ଆଉ ତା ସହିତ ତା ଯୋଉ ଯୌତୁକରେ ତାଙ୍କ ଯୋଉ ସୁନା ଦେଇଥିଲେ ବାପ ଘର ଯାହା ଦେଇଥିଲେ, ସେ କହୁ ଏ ସୁନା ବି ଆମର ମାନେ ବହୁତ ମୂଲ୍ୟବାନ, କାରଣ ଆମେ ତାକୁ ନେଇକି ବ୍ୟାଙ୍କରେ ରଖିକି ତାଠୁ ପଇସା ଆଣିଲେ ତମମାନଙ୍କର ପାଠ ପଢା ହବ। ମୁଁ ନିଜେ ଦେଖିଛି ମୋ ମା ବାପା ମୋର ଜଣେ ଟିଚର, ତ ମୋର ଯେତେବେଳେ ପାଠ ଷ୍ଟାର୍ଟ ହେଲା, ମୁଁ ଯେତେ ଜାଣିଛି ପଞ୍ଚମରୁ ମୁଁ ନବୋଦୟ ଗଲି, ତ ମୋର ଯେତେବେଳେ ପାଠ ଷ୍ଟାର୍ଟ ହେଲା ମୋ ମା ଘରେ ଯେତେବେଳେ ପଇସାର ଅନଟନ ହୁଏ, କାହିଁକିନା ବାପା ଠିକ୍ ଟାଇମ୍ରେ ଆପଣମାନେ ଜାଣିଥିବେ ସେତେବେଳେ ପ୍ରାଇମେରୀ ଟିଚର ମାନେ ହେଲା ମାନେ ଆପଣଙ୍କୁ 6 ମାସରେ ଥରେ ଦରମା ମିଳେ, ତେଣୁକରି ଆପଣମାନେ ଭଲ ଘରେ ଜାଣିଥିବେ ତାହେଲେ ଆମ ଘରକୁ ତାହେଲେ ପଇସା କିନ୍ତୁ ଥିଲା ଚାଷବାସ, ସେଥିରେ ମୁଁ ମୋ ମା ତାକୁ ଗୁଜାଣ ମାନେ। କିନ୍ତୁ ମୁଁ ଗୋଟେ ଜିନିଷ ଦେଖିଛି, ମୋ ମା ଡେଲି ଚାଉଳ ପକେଇଲା ବେଳେ ମୁଠେ ଚାଉଳ ଆଣିକି ଗୋଟେ କଳସିରେ ରଖେ। ତ ମୁଁ ଦିନେ ତାକୁ ପଚାରିଥିଲି ମାମା ଏମିତି

0: ରଖୁଛୁ, ତୁ ତ ନେଲୁ ଚାଉଳ, ତୁ ସବୁ ପକେଇବା କଥା। ତ ମା ମତେ ଦିନେ କହିଲା, କହିଲା ଦେଖ ଆମେ ତ ସବୁ ଖାଇବାନି ନା, କିଛି ତ ରହିଯାଉଛି ଆମର ନା ନାଇଁ, ଯଦି ବି ଟିକେ କମିଗଲା ଆମେ ଚଳିଯିବା, ଆମର କିଛି ଅସୁବିଧା ହବନି। କିନ୍ତୁ ଟିକେ ଯଦି ଆମେ ଚାଉଳ ରଖିଦେଇଥିବା, ସେଇ ଟିକେ ଟିକେ ଅଧିକା ମୁଠିଆ ମୁଠିଆ ଚାଉଳ ହେଇକି ଗୋଟେ ତାମାନେ କଳସୀ ଦେବ, ଯୋଉଟା କି ସପ୍ତାହରେ ତତେ ତାମାନେ ନିହାତି 3-4 କେଜି ଚାଉଳ ମିଳିଯିବ, ଯୋଉଟା କି ସେଟା ଆମର ଯେତେବେଳେ ଦରକାର ସେଇ ଟାଇମରେ ସାହାଯ୍ୟ କରିବ,
1: ଚାଉଳର ଅଭାବଟା
0: ପୂରଣ ହେଇଯିବ। ଯେମିତି ଚାଉଳ ଦେଇକି ଆମେ ଯାଆନ୍ତୁ ତାନେ ଡାଲି ଟିକେ ଆଣୁ, ଚାଉଳ ଦେଇକି ଆଳୁ ଟିକେ ଆଣୁ, ସେତେବେଳେ ପଇସା ନାହିଁ, କାରଣ କହିଲି ନା 6 ମାସ ପରେ ଯାଇକି ଆମକୁ ଦରମାଟି ମିଳିବ। ତ ମୋ ମା ସେଥିରେ ତାମାନେ ସିଏ ତାନେ ମେକଅପ୍ କରିଥାଏ ଯେ କେମିତି ମୁଁ ମୋ ଘର ଚଳେଇବି, ଆଉ ସେଇଟା କରି ଏଇ ଯୋଉ ଆର୍ଥିକ ପରିସ୍ଥିତି ମୁଁ ଛୁଆଟି ବେଳୁ ଦେଖି ଆସିଛି। କିନ୍ତୁ ସେଇ ତାମାନେ ମୋର 40 ବର୍ଷର ଜଣେ ତାନେ ଥିଲି ତୃତୀୟ ପଞ୍ଚମ ଶ୍ରେଣୀ କଥାରୁ ମୁଁ ସେଟା କହୁଛି, ଆଜି ଯୋଉ ଜଣେକୁ ଆସିଛି ବହୁତ ତାମାନେ ଫରକ ଆସିଛି, ପରିବର୍ତ୍ତନ ଆସିଛି ଆଜ୍ଞା, ଯୋଉଟାକି ଲୋକମାନେ ନିଜେ ଆଉ କାହା ହାତରେ ପତଉ ନାହାନ୍ତି, କାହା ପାଖରେ ଅଭାବ ନାହିଁ, କାରଣ ସେ ଦିନ ପୁରା ଯୁଗ ବଦଳି ଯାଇଛି। ଲୋକମାନେ ନିଜେ ନିଜେ ତାମାନେ ରୋଜଗାରକ୍ଷମ ହେଇପାରିଛନ୍ତି, ଯୋଉଟା କି ଆମ ପିଢ଼ିରେ କରୁନୁ, ଆମ ନେକ୍ସଟ ପିଢ଼ି ଯୋଉଟା କରନ୍ତି ସେମାନେ କରୁଛନ୍ତି, ଯୋଉଟା କି ମୋ ପିଢ଼ିର ଲୋକ ସବୁ ଏବେ ତାମାନେ ସେଇ କଷ୍ଟଟା ଭୋଗୁନାହାନ୍ତି। କାରଣ ଯୋଉ ତାମାନେ ଆମର ଯେମିତି ରୋଜଗାର କୋଉଠୁ ଆସିବ, ରୋଜଗାର କାହିଁକି ନା ସେତେବେଳେ ତ କିଛି ନଥିଲା, ଧୀରେ ଧୀରେ ବଢିଲା, ରେଡିଓର ତାର ପ୍ରସାର ପ୍ରସାରଣ ଏତେ ବଢିଲା ଯେ ଲୋକମାନେ ଜାଣିଲେ ଯେ ପାଠ ପଢିଲେ କଣ ହବ, ପାଠ ପଢିକି ଯଦି ଆମେ ପଞ୍ଚମ ଶ୍ରେଣୀଟେ ପଢିଲେ ତାହେଲେ କୋଉ ଚାକିରି ମିଳିବ, ସେଥିଲାଗି ଦଉଥିଲା, ଦଶମ ଶ୍ରେଣୀ ହେଲେ କଣ ମିଳିବ, ପ୍ଲସ ଟୁ ଚାକିରି କଲେ କଣ ହବ, ଆଉ ପ୍ଲସ ଥ୍ରୀ ଯିଏ ପଢିଲେ ତା ପାଇଁ କଣ ହବ, ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାଁ ରେଜିଷ୍ଟ୍ରେସନ କର, ସବୁ ଜିନିଷ ତାହେଲେ ରେଡିଓରେ ଦେଇଦିଏ। ତ ସେତେବେଳେ ଲୋକମାନେ ସେଇଟା ଭାବିକନ୍ତି ନା ନା ନା ଚାଲ ଆଜି ଏତିକି ତାରିଖରେ ଅଛି ରେଜିଷ୍ଟ୍ରେସନ କରିବା ପାଇଁ ଆମେ ସମସ୍ତେ ଯିବା। ତ ମାକ୍ସିମମ୍ ପିଲା ଯେଉଁମାନେ ପଢିଥିଲେ ସେମାନେ ବି ଯାଇକି ତାହେଲେ ରେଜିଷ୍ଟ୍ରେସନ କରିଛନ୍ତି ବା ସେମାନେ ତାର ଲାଭ ନେଇଛନ୍ତି, ଯୋଉଟାକି ଏବେ ବାହାରେ ବାହାରେ ଚାକିରି ବାକିରି ବି କରିଛନ୍ତି। ରେଡିଓ ପ୍ରସାରଣ ଦ୍ୱାରା ଯୋଉମାନେ ଗାଁର କେନ୍ଦୁଝର ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ତ ମାକ୍ସିମମ୍ ଆମେ କହିବାକୁ ଗଲେ ସ୍ତ୍ରୀ ଲୋକ ଯୋଉମାନେ ସେମାନେ ଘରେ ରହିଥାନ୍ତି। କିନ୍ତୁ ମୁଁ କହିବି ଅନ୍ୟ ଜାତି ମାନେ ଅନ୍ୟ ଜାତି ତୁଳନାରେ ଆଦିବାସୀ ଜାତିର ସ୍ତ୍ରୀ ଲୋକମାନେ କର୍ମଠ, କାରଣ ସେମାନେ ତାଙ୍କ ଘରକୁ ଆର୍ଥିକ ସହାୟତା କରିଥାନ୍ତି, ଯେମିତିକି ଚାଷ କାମରେ 6 ମାସ ନିୟୋଜିତ ହେଲେ ଯୋଉଟାକି ତାଙ୍କ ଘରକୁ ତାଙ୍କର ପାର୍ଟ ଟାଇମ୍
1: କଲେ
0: ସେମାନେ ଅର୍ଥ ଆସିଲା। ତାପରେ ସେମାନେ ଯୋଉ ରେଡିଓ ମାଧ୍ୟମରେ ଶୁଣିଲେ ସେମାନେ କହନ୍ତି ଏଇଟା କଲେ କଣ ହବ, ତାପରେ ବିଭିନ୍ନ ପ୍ରକାର ଏନ୍ଜିଓ ଗଲା, ସେମାନେ ରେଡିଓରୁ ବି ଶୁଣିଲେ ଯେ ଏମିତି ଆମ ସରକାର ଆମକୁ ଏମିତି ପ୍ରୋତ୍ସାହନ ଦଉଛନ୍ତି, ଆମେ କଣ କଣ ସବୁ କରିପାରିବା, ଯେମିତିକି SHG ଗୋଟେ ଆସିଲା ଯୋଉଟା ସ୍ୱୟଂ ସହାୟତା ଗୋଷ୍ଠୀ। ତ ଏଇ ଯୋଉ SHGରେ ସେମାନେ ସେଲ୍ଫ ହେଲ୍ପ ଗ୍ରୁପର ସେମାନେ କହିଲେ ଯେ ଆମେ କେତେ ଜଣ ତାନେ ଆମେ ନେଇପାରିବା, ସରକାରଙ୍କ ତରଫରୁ ଯୋଉ ଏନ୍ଜିଓ ଯାଇଥିଲେ ବା ତାଙ୍କର ମୁଖ୍ୟ ସେ ତାଙ୍କୁ କହିଲେ ଯେ 10-10 ଜଣର ଗ୍ରୁପ କର, ଆଉ ତମକୁ ସରକାର 1-2-3 ଲକ୍ଷ ଯେତିକି ହେବ କୁଟୀର ଶିଳ୍ପ ଭଳିଆ ତାଙ୍କୁ ସହାୟତା ଦେବେ। ସେମାନେ ସେ ଜିନିଷକୁ ପ୍ରତ୍ୟେକ ଗାଁରେ ଆପଣମାନେ ଏବେ ଦେଖିବାକୁ ପାଇଲେ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସ୍ତ୍ରୀ ଲୋକ ମାନେ 10-15 ନିଜ ନିଜ ଗାଁରେ 4-5 ନିହାତି SHG ଗ୍ରୁପ ଅଛି, ଯୋଉଥିରେ କି ସେମାନେ ତାଙ୍କର ପରିବାର ପୁରା ଭଲରେ ଚଳେଇ ପାରୁଛନ୍ତି, ତାଙ୍କର ପଇସା ସଞ୍ଚୟ କରୁଛନ୍ତି।
1: ଏ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ କିଛି ମହିଳା ମିଶିଗଲେ ଯିଏକି ଗୋଟେ ଗୋଷ୍ଠୀ ତିଆରି କଲେ, ସେ ଗୋଷ୍ଠୀ ମାଧ୍ୟମରେ ସେମାନେ କିଛି ଅର୍ଥ ପୁଣି ନିଜେ ପକେଟରୁ ନେଇକି ସଞ୍ଚୟ କରୁଛନ୍ତି, ବ୍ୟାଙ୍କରେ ରଖୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ଆଣୁଛନ୍ତି। ଏହାଦ୍ୱାରା ଆପଣ ତ ଗାଁକୁ ଗାଁ ବୁଲୁଛନ୍ତି, ତାପରେ ଆପଣ ଅର୍ଥନୀତି ବିଭାଗର ଅଧ୍ୟାପିକା,
0: ଆଜ୍ଞା,
1: ତେବେ ଆପଣ କୁହନ୍ତୁ ଏ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରକୃତରେ ଗାଁର ଯୋଉ ମହିଳାମାନେ ଅଛନ୍ତି ତାଙ୍କର କଣ ବିକାଶ ହେଇପାରୁଛି?
0: ଯଦି ମୁଁ ଷ୍ଟାଟିଷ୍ଟିକ୍ସ ଟା ନେବି ବା ଆମେ କହୁଛୁ ଯୋଉଟା ଆମେ ସର୍ଭେ କରୁଛୁ ସେଥିରେ ନେବି, ଯଦି 60% ତାମାନେ ମହିଳା ଏଥିରେ ଉପକୃତ ହଉଛନ୍ତି, ଆଉ ଯୋଉ 40% କହିବାକୁ ଗଲେ ଏଟା ମୁଁ ଆଜ୍ଞା ଆପ୍ରୋକ୍ସିମେଟଲି କହୁଛି, ଯଦି 40% ଆମେ ନେବା ସେମାନେ ଏବେ ପର୍ଯ୍ୟନ୍ତ ସେ ପଇସାକୁ ଠିକ ଭାବରେ ଉପଯୋଗ
1: କରୁନାହାନ୍ତି,
0: କାହିଁକି ନା ସେମାନେ ସେ ପଇସାକୁ ନେଇକି ତାଙ୍କର ବାହାଘର ଖର୍ଚ୍ଚ ନହେଲେ କିଏ ଘର ବନେଇବା କିଏ ଗାଡି କିଣିବା କହିବା, କାହିଁକିନା ପୁଅ କି ଝିଅର ଷ୍ଟାଟସ୍ ମେଣ୍ଟେନ୍ କରିବା ପାଇଁ ସେମାନେ କିଏ ବି ମୋବାଇଲ କିଣିଦେଉଛନ୍ତି, ମାନେ ଦାମି ଦାମି ମୋବାଇଲ ଯୋଉଟା କି ଆମ ପାଖରେ ମଧ୍ୟ
1: ନାହିଁ। କଲେଜରେ ପାଠ ପଢୁଛନ୍ତି ଆପଣ ଦେଖିଥିବେ ସେ ଅତି ଗରିବ ଶ୍ରେଣୀର ଝିଅଟିଏ ପାଠ ପଢୁଛି,
0: 30,000 ମୋବାଇଲ ଋଣ ସିଏ କହିଲା 5%, କିଏ କହିଲା 10%। ସେଇ ପଇସାକୁ ନେଇ କଣ କରୁଛ ନା ଆମେ ପ୍ରତ୍ୟେକ 10,000-15,000 ଟଙ୍କା ଲେଖା ନଉଛୁ, ତ ଆମେ ପଚାରୁ ସେ 10-15,000 ଟଙ୍କା ନଉଛ ନା ଅଧିକା ନା

0: ତାଠୁ ବି ଅଧିକା ନଉଛୁ, ତ ସେ ପଇସା କଣ କରୁଛ? ସେ ଚୁପ୍ ରହିଲା। ତାପରେ ଆମେ ପଚାରୁ ସେ ପଇସା ତା ମାନେ ନିହାତି ଖର୍ଚ୍ଚ ହଉଥିବ ନା ଆଜ୍ଞା? ହଉଛି ନା କଣ? ନା ଘର କାମ ଲଗଉଛୁ। ତ ଏଇଠୁ ଆମେ ଜାଣିଲୁ, ସେ କହିଲା ଘର କାମ। ତାପରେ ଖୋଳୁ ଖୋଳୁ ଆମେ ଜାଣିଲୁ ଯେ କିଏ ମୋବାଇଲ, କିଏ ବାହାଘର, କିଏ ଆସବାବପତ୍ର, ଏସବୁ କିଣୁଛନ୍ତି। ମୁଁ କହିଲି ତାହେଲେ ତ ଏଟା ତାନେ କିଛି ଉପକୃତ ହେଲାନି,
1: ଆର୍ଥିକ
0: ଉନ୍ନତି ହେଇପାରିଲାନି। ସେ ତାପରେ
1: ସରକାର ଯୋଉ ଲକ୍ଷ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ କରିଛନ୍ତି ଏବଂ ଋଣ ଦଉଛନ୍ତି, ପ୍ରକୃତରେ ଋଣର ଯୋଉ ଆଣିଲେ ସେମାନେ ବ୍ୟାଙ୍କରୁ ତାର ବିନିଯୋଗ ଠିକ ଭାବରେ ହେଇପାରିଲା ନା? ପ୍ରକୃତରେ ସରକାର କଣ ଲକ୍ଷ୍ୟ ରଖିଥିଲେ ଆଉ ମାନେ କଣ ହେଲେ ଉଦ୍ଦେଶ୍ୟ ପୂରଣ ହେଇପାରିବ?
0: ଏଇଟା ସରକାରଙ୍କର ଲକ୍ଷ୍ୟ ଥିଲା ଯେ କେମିତି ଗରିବ ଶ୍ରେଣୀର ଲୋକମାନେ ବା ଯୋଉମାନେ ମିଡିଲ କ୍ଲାସ ଓମେନ ଅଛନ୍ତି ସମସ୍ତେ ଯେମିତି ତାମାନେ ନିଜ ନିଜ ଘରେ ସେଲ୍ଫ ଏମ୍ପ୍ଲୟଡ ହେବେ ଆଉ ନିଜ ଘରକୁ ସେମାନେ କିଛିଟା ମାତ୍ରାରେ ତାମାନେ ସହାୟକ ହେଇପାରିବେ, ଆର୍ଥିକ ସହାୟତା ଦେଇପାରିବେ ଯୋଉଟାକି ତାଙ୍କୁ ଦେଇପାରୁନଥିଲେ, ସେଟା ଥିଲା ଆମ ସରକାରଙ୍କର ପ୍ରାଧାନ୍ୟ। କିନ୍ତୁ ସେମାନେ ସେ ଜିନିଷକୁ ନ କରିକି ତାର ଅଲଗା ଆଡ଼େ କରୁଛନ୍ତି, ତେଣୁକରି ଏମାନଙ୍କୁ ପ୍ରପର ତାମାନେ ଯୋଉଟାକି ତାଙ୍କୁ ଗାଇଡେନ୍ସ ଦେବା ଦରକାର ବା ତାଙ୍କୁ ଏନ୍ଜିଓ ମାନେ ପ୍ରପର୍ଲି ବୁଝିବା ଦରକାର ଯେ ତମେ ଏଇଥିରେ କଲେ ବରଂ ତମେ ଆହୁରି ଋଣରେ କର୍ଜରେ ବୁଡ଼ି ଯାଉଛ। ତମେ ଯଦି ସେଇ ପଇସାକୁ ନେଇକି ଠିକ ଭାବରେ ବିନିଯୋଗ କରିବ ତାହେଲେ ତମେ ଆହୁରି ଆଗକୁ ବଢ଼ିପାରିବ, ଏଇଟା ହେଲେ ଆହୁରି ଭଲ ହୁଅନ୍ତା। କିନ୍ତୁ ମୁଁ ଏଇଠି ଆପଣଙ୍କୁ ଗୋଟେ କହିବି ରଖୁଛି, ମୁଁ ହଉଛି ବାଉଁଶପାଲ ବ୍ଲକର ଏରିଆର, ମୋ ଏରିଆର ଯେଉଁ ଏସ୍ଏଚ୍ଜି ଗ୍ରୁପରେ ଅଛନ୍ତି ସେମାନେ ମୁଁ ଦେଖିଛି ସେମାନେ କୁକୁଡ଼ା ଚାଷ କରୁଛନ୍ତି, ଆପଣଙ୍କର ଛତୁ ଚାଷ କରୁଛନ୍ତି, ଇଭିନ୍ କେବେ ଦେଖିଥିବେ ଷ୍ଟ୍ରବେରୀ ଚାଷ ବି ହଉଛି ଆମ ଏରିଆରେ, ଆଉ ଏମିତିକି ଆମର ଯୋଉଟାକି ମିଲେଟ୍ ମିଶନ ଆମର ଯୋଉଟାକି ମାଣ୍ଡିଆ ଯୋଉଟା ମାନେ ସରକାରଙ୍କର ଗୋଟେ ବଡ଼ ତାମାନେ ଅଛି, ତ ସେ ଇଏରେ ବି ସେମାନେ ନେଇକି ତାମାନେ ସେଥିରେ ଉପକୃତ ହେଇଛନ୍ତି। ଆଉ ସେଥିପାଇଁ ଏମିତି ଚମ୍ପେଇ ଗାଁରେ ବି ଆପଣ ନେଇପାରିବେ ଯୋଉଟାକି ସେମାନେ ନିଜେ ଆପଣ ତାକୁ ନେଟ୍ରେ ସର୍ଚ୍ଚ କଲେ ବି ପାଇପାରିବେ ଯୋଉଟାକି ସେମାନେ କେତେ ଉପକୃତ ହେଇଛନ୍ତି ଆଉ ସେଥିରୁ ସେମାନେ କେତେ ଲାଭବାନ ହେଇପାରୁଛନ୍ତି। ଆମ ଆମ ଏରିଆରେ ମୁଁ ଯେତିକି ଜାଣିଛି କିଏ ହଳଦୀ ଚାଷ କରୁଛି, କିଏ ତାମାନେ ପାଳୁଅ ଚାଷ କରୁଛି, କିଏ ଛତୁ ଚାଷ କରୁଛି, ଆଉ ଏସ୍ଏଚ୍ଜି ମାଧ୍ୟମରେ ଋଣ ନେଇ କରୁଛନ୍ତି, ଆଉ ଏସବୁ ଜିନିଷ ସେମାନେ ଆପଣଙ୍କର ଏତେ ଇଣ୍ଟେରିୟର ପ୍ଲେସ୍ ଅଛି ଯେ ଆପଣ ବସ୍ କି ବି ଯାଉନି, ସେଥିରେ ସେମାନେ ଚାଲିକି ଯିବା ଆସିବା କରନ୍ତି, ଯୋଉଟାକି ଆପଣଙ୍କର କହିବେନି ଯେ ମୋବାଇଲର ମାଧ୍ୟମ, କାହିଁକି ଆମ ମୋବାଇଲରେ ଯଦି ମୁଁ କହିବି ଆମେ ଇଭିନ୍ ଏମିତି ଗାଁ ଅଛି ଯୋଉଠି ତାନେ ମୋବାଇଲକୁ ଗଛ ଉପରେ ଟଙ୍ଗା ହେଲେ ଆପଣ ତାମାନେ ନେଟୱାର୍କ ଆସେ, ତ ଆପଣ ଜାଣିପାରୁଥିବେ। ସେଥିରେ ଏଇ ରେଡିଓ, ଇଏ ରେଡିଓ ହେଉଛି ଗୋଟେ ଶସ୍ତା ଆଉ ସୁନ୍ଦର ମାଧ୍ୟମ ଯୋଉଟାକି ଲୋକମାନେ ଜାଣିପାରୁଛନ୍ତି ଯେ ନା ନା ନା ସରକାରଙ୍କର ଏସବୁ ଅଛି, ଆମ ଯୋଜନା ଅଛି, ଆମେ ଏଗୁଡା ପାଇପାରିବୁ। ଧର ଜଣେ ଲୋକ ଠକିବା ପାଇଁ ଚେଷ୍ଟା କଲେ ବି ସେମାନେ କହୁଛନ୍ତି ଆଜ୍ଞା ମୋର ପଇସା ପାଇବାର ଅଛି, ସରକାର ପାଇଁ ମତେ ପଇସା ଦେବାର କଥା ଅଛି, ତ ଆପଣ ମତେ ପଇସା ଦେଉନାହାନ୍ତି କଣ ପାଇଁ? ସେମାନେ ଜାଣିନାହାନ୍ତି ଯେ ପଇସାଟା କାହାର ଆସିଛି କଣ ଆସିଛି, କିନ୍ତୁ ଶୁଣିଛନ୍ତି ଏଇ ଗୋଟେ ଜିନିଷ ଯେ ମୋର ପଇସା ଆସିଛି, ମୋର ପଇସାଟା ଦିଅ। ଯୋଉମାନେ ଯୋଉ ଅଧିକାରୀ ଅଛନ୍ତି ସେମାନେ ମଧ୍ୟ ତାଙ୍କୁ ଯେତେ ପାରୁଛନ୍ତି ତାଙ୍କୁ ହେଲ୍ପ ବି କରୁଛନ୍ତି, ଯାହା ବି ହଉ ଆର୍ଥିକ ଉନ୍ନତି ଘଟିଛି, ମୁଁ ନିହାତି କହିବି ନିହାତି ଉନ୍ନତି ଘଟିଛି। ଲୋକମାନେ ମଧ୍ୟ ତାଙ୍କର ଯେତିକି ତାମାନେ ଯୋଉ କଣ୍ଡିସନରେ ଥିଲେ ବେଟର କଣ୍ଡିସନରେ ଅଛନ୍ତି।
1: ଆମର ରେଡିଓରେ ଗୋଟେ କାର୍ଯ୍ୟକ୍ରମ ବସୁନ୍ଧରା ବାଜୁଛି ଯୋଉଟା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ, ଏବଂ ଏଇ କାର୍ଯ୍ୟକ୍ରମରେ ବିଭିନ୍ନ ତାଲିମ ଯୋଉ ବ୍ୟବସ୍ଥା, ଏବଂ ଆଉ ଗୋଟେ କାର୍ଯ୍ୟକ୍ରମ ରହିଛି ଯୋଉଟା ଆମର ଆମ ଚାଷବାସ ଆମର ଏ ମାଧ୍ୟମରେ, ତଥା ଆମର ଆହୁରି ଗୋଟେ କାର୍ଯ୍ୟକ୍ରମ ରହିଛି ନମସ୍କାର କେନ୍ଦୁଝର, ଏ କାର୍ଯ୍ୟକ୍ରମରେ ମଧ୍ୟ ଆମେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀମାନେ କିପରି ଆର୍ଥିକ ଉନ୍ନତି କରିବେ ତା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି, ବିଭିନ୍ନ ବିଶେଷଜ୍ଞମାନଙ୍କୁ ଆଣିକି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ତାଲିମଟା ସେମାନେ 7 ଦିନ 8 ଦିନ ନେଇକି ନେଉଛନ୍ତି ତାକୁ ରେଡିଓରେ ସେଇ 15 ମିନିଟ୍ରୁ ଅଧା ଘଣ୍ଟା ଭିତରେ ସେ ତାଲିମ କାର୍ଯ୍ୟକ୍ରମ ବିଷୟରେ ବିଶେଷ ସୂଚନା ଦିଆଯାଉଛି, ଯାହା ମାଧ୍ୟମରେ ସେମାନେ ଆର୍ଥିକ ଉନ୍ନତି କରିପାରିବେ। ତ ଏଇ ଯେଉଁ କାର୍ଯ୍ୟକ୍ରମ ଆମର ବାଜୁଛି, ପ୍ରକୃତରେ ଲୋକମାନେ ଗାଁ ଗାଉଁଲିରେ କଣ ଉପକୃତ ହେଇପାରୁଛନ୍ତି?
0: ହେଇପାରୁଛନ୍ତି ଆଜ୍ଞା। ଯେମିତି ମୁଁ କହିବି ଆଜ୍ଞା, ଆମ ଚାଷ ଟାଇମରେ ଧାନର ବିଭିନ୍ନ କିସମ ବିଷୟରେ ଜାଣୁଛନ୍ତି, ସେମାନେ କହୁଛନ୍ତି ଆମେ ଯୋଉ ଟ୍ରାଡିସନାଲ ୱେରେ ଆମର ଯେମିତି ପାରମ୍ପରିକ ୱେରେ କରୁଥିଲୁ ସେଇ ଟାଇପ୍ର ଆମେ ଏ ବର୍ଷ ପାଇଲୁ ନାହିଁ, ତେଣୁକରି ଆମେ କୋଉ ଉପାୟରେ କୋଉ ଚାଷ ହାଇ ୟିଲ୍ଡିଂ ଭେରାଇଟି ଅଫ୍ ସିଡ୍ସ ଯୋଉଟାକୁ ଆମର ଇକୋନୋମି ଷ୍ଟନ୍ ରହୁଛି ବା ଆମେ ତାକୁ କହୁଛୁ, ସେ ଧାନଟାକୁ ସେମାନେ ବ୍ଲକରେ ମିଳୁଛି ତାଙ୍କର, ସେଇଟା ଏନ୍ଜିଓ ବି ତାଙ୍କୁ ଦଉଛି ସହାୟତା କରୁଛି, ତମେ ନିଅ ଏଇଟା, ତମେ ଗ୍ରୁପ ବାଲା ଅଛନ୍ତି ଏସ୍ଏସ୍ସି ଗ୍ରୁପ ବାଲା ବି ଆସିକି ନଉଛନ୍ତି ଯୋଉଟାକି ତାଙ୍କର ସୁବିଧା ହଉଛି, ଏବଂ କି ତାଙ୍କର ଯେତେ କୋଉ ପ୍ରକାରର ସାର ପକେଇବେ ସେ ବିଷୟରେ ମାନେ ସେମାନେ ଅବଗତ ହଉଛନ୍ତି, ତ ଏଥିରୁ ସେମାନେ କଣ ଯୋଉଟା ରାସାୟନିକ ସାର ନ ପକେଇକି ସେମାନେ କଣ କରୁଛନ୍ତି ନା ଜୈବିକ ସାର ପକଉଛନ୍ତି, ଯୋଉଟାକି ତାଙ୍କର ଚାଷର ମାନୁଛି ଜୈବିକ

0: ପ୍ରଥମ ତାର କିଛି ସମୟରେ ଅଳ୍ପ ଆପଣଙ୍କର ଆସିବ, କିନ୍ତୁ ଧୀରେ ଧୀରେ ଧୀରେ ତାର ଅମଳଟା ବଢେ। ତ ସେମାନଙ୍କର ଯେତେବେଳେ ସେ ଆପଣ ଦେଖିଥିବେ ଯୋଉଟାକ ରାସାୟନ ସାର ପଡୁଛି ବା ଆପଣ ସାର ପକଉଛନ୍ତି, ସେ ଚାଉଳର ତାର ଟେଷ୍ଟଟା ଅଲଗା ଆସୁଛି। କିନ୍ତୁ ଗାଁ ଗହଳିରେ ସେମାନେ ଡାଇରେକ୍ଟ ଖତ ପକଉଛନ୍ତି ବା ବ୍ୟବହାର କରୁଛନ୍ତି ବା ଘରର ଯେତେ ଅଳିଆ ଫଳିଆ ଅଛି କମ୍ପୋଷ୍ଟ କରିକି ତାକୁ ପକଉଛନ୍ତି, ଯଦ୍ୱାରା କି ସେ ଧାନର ସେଥିରେ ସେମାନେ କଣ କରୁଛନ୍ତି ନା, ଆପଣଙ୍କର ଯେମିତି ଗୋଟେ ଦେଲେ ଯେ କୀଟନାଶକ ଆସିଲେ ଆମେ ଦେବା କଣ ତ ଲିମ୍ବ
1: ପିଡିଆ,
0: ସେଟା ମଧ୍ୟ ସେମାନେ କରୁଛନ୍ତି, ନହେଲେ କିଣିକି ନଉଛନ୍ତି
1: ରେଡିଓ
0: ଶୁଣିକି ଯେ କହୁଛନ୍ତି କାହିଁକି ଆମ ଜମିକୁ ଏତେ ନଷ୍ଟ କରିବା, ବରଂ ଆମେ କାହିଁକି ଆମ ତାମାନେ ଉର୍ବର ନ ରଖିବା।
1: ତାମାନେ ଗାଁରେ ଯୋଉ ନିମ ଗଛ ଅଛି ସେମାନେ ନିମ ପତ୍ର ସବୁ ତୋଳିକି ସେମାନେ ପିଡିଆ କରିକି
0: ପକଉଛନ୍ତି। ଆଜ୍ଞା, ସେଟା ମୁଁ ଗୋଟେ ଏଠି ଆପଣଙ୍କୁ କହିବି, ଆମର ଯେତେବେଳେ ଧାନ ଚାଷ କରାଯାଏ ଇଏ ହୁଏ, ଦେଖିଲେ ଗାଁରେ ତାନେ ଧାନ କିଆରେ ପୋକ ଲାଗିଲେ ସେମାନେ କଣ କରନ୍ତି ନା, ଲିମ୍ବ ପତ୍ରକୁ ବହୁତ ଦିନ ତାମାନେ 10-15 ଦିନ ପୁରା ପଚେଇକି ରଖନ୍ତି
1: ପାଣିରେ,
0: ସେ ପାଣିଟାକୁ ନେଇକି ତାକୁ ସ୍ପ୍ରେ କରନ୍ତି ଧାନ ଉପରେ।
1: ଆଚ୍ଛା,
0: ତ ସେଥିରେ ସିଏ ଗଲାବେଳେ ସିଏ ତ ଗଲା, ପୋକ ତ ସେ ବାସ୍ନାକୁ ଉଡ଼ିଗଲେ। ତା ସହିତ ସେମାନେ କଣ କରନ୍ତି ନା, ଆପଣଙ୍କର ଚାରିଆଡି ସେମାନେ ଡାଳ ଟାଙ୍ଗି ଦେବେ, ଡାଳ ଲଗେଇ ଦେଇକି ତା ଭିତରେ ଆପଣଙ୍କର ଜଳିବେ, ସେଥିରେ ସେମାନେ କପଡ଼ାରେ ଲିମ୍ବ ପତ୍ରକୁ ଶୁଖେଇକି ତା ଭିତରେ ପୋଡି ଦିଅନ୍ତି।
1: ଆଚ୍ଛା,
0: ତା ବାସ୍ନାରେ ବି ଯୋଉ ଚାରିଆଡେ ଥିବେ ସିଏ ବି ପଳେଇଗଲେ
1: ପଳେଇବେ।
0: ତ ଏଇଟା ସେଟା ମାନେ ସାଧାରଣ ଗାଁରେ ସବୁ ତାମାନେ କରନ୍ତି।
1: ତେବେ ଆଜ୍ଞା, ଗାଁରେ ଆପଣ ଯେତେ କହିଲେ ଗୋଟେ ବହୁତ ଭଲ ଜିନିଷ, ଆର୍ଥିକ ଉନ୍ନତି ଦିଗରେ MSME ଯାହାକୁ ସ୍ମଲ ଇଣ୍ଡଷ୍ଟ୍ରିଜ କୁଟୀର ଶିଳ୍ପ, ଏ ମାଧ୍ୟମରେ କିଛି ଉନ୍ନତି ଘଟୁଛି?
0: ଘଟୁଛି ଆଜ୍ଞା, ଯେମିତି ଆପଣ କହିଲେ ଆମର ଖଲିପତ୍ର, ଖଲିପତ୍ର ପାଇଁ ଏବେ ଚାଲିଛି। ଆଉ ତାପରେ ଲୋକମାନେ ଯୋଉ ଝିଅମାନେ ଅଧା ପଢିଯାଇଛନ୍ତି, ମାନେ 10ମ ଶ୍ରେଣୀ ହଉ କି ପ୍ଲସ୍ ଟୁ ଫେଲ୍ ହେଇଛନ୍ତି କି ପ୍ଲସ୍ ଟୁ ପଢିକି ଆଉ ପଢି ପାରିନାହାନ୍ତି, ସେମାନେ କେମିତି ତାମାନେ ସ୍ୱାବଲମ୍ବୀ ହେଇପାରିବେ, ସେଟା ଗୋଟେ ମେଗା ପ୍ରୋଜେକ୍ଟ ଏବେ ଯାତ୍ରା ପଞ୍ଚାୟତରେ ଆମର ଚାଲିଛି, ଯୋଉଟାକି ପାଖାପାଖି 200 ଝିଅଙ୍କୁ ସିଲେଇ ଟ୍ରେନିଂ ଦିଆ ହବ। ସେଠି ପୁଣି ଖଲି ପତ୍ର ତାମାନେ ପ୍ଲେଟ୍ ତିଆରି ହବ, ସେଟା ତାଙ୍କୁ ତାମାନେ ଶିଖା ହଉଛି, ତାର ବ୍ୟବସ୍ଥା ରହିଛି। ଏଇ ଯୋଉ କୁଟୀର ଶିଳ୍ପ ଇଭିନ୍ କି କହିବାକୁ ଗଲେ ନିଜେ ନିଜେ ମଧ୍ୟ ଲୋକ ତାର ମାନେ ନେଇକି ସେମାନେ କୁକୁଡ଼ା ବ୍ୟବସାୟ ଯୋଉଟା କହୁଛନ୍ତି ଆମେ,
1: ଖାଲି ଅଣ୍ଡା
0: ଛେଳି ଆପଣଙ୍କର ଗାଈ ମେଣ୍ଢା ଏସବୁ ଜିନିଷ ମଧ୍ୟ ସେମାନେ କରୁଛନ୍ତି। ଆଉ ଗୋଟେ ଜିନିଷ ଆଜ୍ଞା କହିବି, ଟସର, ସେଗୁଡାକ ମଧ୍ୟ ସେମାନେ ତାମାନେ ଚାଷ କରୁଛନ୍ତି।
1: ତା ପାଇଁ ସେମାନେ ଆବଶ୍ୟକ ତାଲିମ ବା ଆବଶ୍ୟକ ଶିକ୍ଷା ଯୋଉ ଦରକାର, ଯାହା ଜ୍ଞାନ, ସେ କୋଉଠୁ ପାଉଛନ୍ତି?
0: ଯୋଉମାନେ ଆଜ୍ଞା ଅଛନ୍ତି ଗାଁ ଗହଳିରେ ସେମାନେ ତ ଯାହା ରେଡିଓରେ ଶୁଣିଛନ୍ତି, ରେଡିଓ ଶୁଣିବା ସହିତ ମାନେ ଗାଁ ଗାଁକୁ ତାମାନେ ପ୍ରତ୍ୟେକ କୃଷି କର୍ମଚାରୀ ବା ଏନ୍ଜିଓ ଲୋକ ବା ନିଜେ ତାମାନେ ଲୋକ ନିଜ ଇଏରୁ ସେମାନେ ଆସିକି ନିଜେ ଶିଖୁଛନ୍ତି। ଏଇ ଯୋଉ ଆମର କୃଷି ପ୍ରସାରଣ ଯୋଉ ଆମର ଯୋଉ ଆସେ ରେଡିଓରୁ, ସେମାନେ ଗାଁ ଲୋକ ଗୋଟେ ରେଡିଓ ବଜାଇ ଦେବେ ଆଉ ତା ଚାରିପାଖ ବସିଯାନ୍ତି ଯେ ଆଜିର କଣ
1: ବୈଠକରେ ଏମିତି ବସୁଛନ୍ତି।
0: ଆଜିକାଲି ତ କମିଗଲାଣି କିନ୍ତୁ ବସୁଛନ୍ତି ଯୋଉ ବୁଢା ବୁଢୀ ମାନେ ଅଛନ୍ତି ସେମାନେ ବସୁଛନ୍ତି, କିନ୍ତୁ ଆଜିକାର ପିଢି ମୋବାଇଲ ଧରିକି ଆଜ୍ଞା ବୁଲୁଛନ୍ତି, ଯୋଉଟା କି
1: ଆସୁନି।
0: ସେମାନେ କଣ କରୁଛନ୍ତି, ଗୋଟେ ଜାଗାକୁ ପଳାନ୍ତି, ଉଚ୍ଚା ଜାଗାକୁ, ଆଉ ସେଇଠି ଲାଇନ ହେଇକି ବସିଥିବେ, ଆପଣ ସନ୍ଧ୍ୟାବେଳେ ଦେଖିଲେ ଦେଖିବେ।
1: ସବୁଠାରୁ ଗୋଟେ ବଡ଼ ଅର୍ଥ ଆମର ସ୍ୱାସ୍ଥ୍ୟରେ ଖର୍ଚ୍ଚ ହେଇଯାଏ, ମାନେ ଆମେ ଯେତିକି ପଇସା ରୋଜଗାର କରନ୍ତି, ଦେହ ଖରାପ ହେଲେ ଏ ପଇସା ଡାକ୍ତରଙ୍କ ମାଧ୍ୟମରେ ଖର୍ଚ୍ଚ ହେଇଯାଏ, ବିଭିନ୍ନ ଔଷଧରେ ଖର୍ଚ୍ଚ ହୁଏ।
0: ଆଜ୍ଞା, ହଁ, ଏଇଥିରେ ବି ତାମାନେ ଲୋକ ଜାଣିନଥିଲେ, ଲୋକ ସଚେତନ ନଥିଲେ, ଏବେ ବି ଗୁଣିଗାରେଡ଼ି ବହୁତ ଥିଲା ଆଜ୍ଞା। ସେତେବେଳେ ମୁଁ ଯେତେବେଳେ ଛୁଆ ଥିଲି ସେତେବେଳେ ଆପଣ ଗୁଣିଗାରେଡ଼ି କଥା କହିଲେ,
1: ଆପଣ ଯେତେବେଳେ ଜ୍ୱର ହଉଥିଲା କଣ କରୁଥିଲେ ସେତେବେଳେ?
0: କାହିଁକି ନା ମୋ ଘରେ ମୋ ବାପା ନିଜେ ଆୟୁର୍ବେଦିକ ମେଡିକାଲ ପଢିଥିଲେ, ତ ବାପା ସେ ଯୋଉ କରିଥିଲେ ବାବା ତାଣି କରି ଆମକୁ ଏ ଗୁଣିଗାରେଡ଼ି କି ମୋ ମାମା କହିନି, କିନ୍ତୁ ମୋ ଚତୁଃପାର୍ଶ୍ୱରେ ଯେତେ ଲୋକ ଘରେ ସେମାନେ ଥିଲେ, ଆଗ କହିବେ ତାକୁ ଗୁଣି ହେଇଛି ଇଏ ହେଇଛି, କୁକୁଡ଼ାଟେ ଦରକାର ଆଜ୍ଞା, କୁକୁଡ଼ାଟେ ଦରକାର, ତାକୁ ବଳି ପଡିବ, ତାକୁ ଇଏ ହବ,
1: ପୂଜା
0: ହବ। ସେତେବେଳେ ଆମେ ଘରେ ଆସି କହୁ ବାପା ତାଙ୍କର କଣ ପାଇଁ କୁକୁଡ଼ା ବଳି ଦଉଛନ୍ତି, ତ ବାପା ସେତେବେଳେ କୁହନ୍ତି ସେମାନେ ଭାବୁଛନ୍ତି ତାଙ୍କୁ ତାମାନେ କୋଉ ଭୂତ ପଶିଛି, କୋଉ ଆତ୍ମା ଆସିଛି। ତ ଆମେ କହୁ ଆମକୁ କାହିଁ ଆତ୍ମା ଆସିନି, ତମେ ସେଇଟା ତାମାନେ ମୁଁ କହୁଛି କଣ ପାଇଁ ଆତ୍ମା ଆସୁନି, କାହିଁକି ଜ୍ୱର ହଉଛି ଗୋଟେ ମଶା କାମୁଡ଼ିଲେ, ସେମାନେ ସେଟାକୁ ବୁଝିପାରୁନି, ସେମାନେ ମଶାରୀ ବି ଜାଣିନଥିଲେ ଆଜ୍ଞା।
1: ଆଚ୍ଛା,
0: ସେତେବେଳେ ମଶାରୀ ତେଣୁକରି ଆପଣ ଜାଣିଥିବେ ସେଥିରେ ମ୍ୟାଲେରିଆ ଡେଙ୍ଗୁରେ କେତେ ଲୋକ ମରୁଥିଲେ, ତ ସେଥିପାଇଁ ସରକାରଙ୍କ ଦ୍ୱାରା ବଣ୍ଟା ଯାଏ ମଶାରୀ ତାମାନେ ସ୍ୱାସ୍ଥ୍ୟ ପାଇଁ। ସେଥିରେ ମୁଁ ଆଉ ଗୋଟେ ନିରାଟ ସତ୍ୟ କଥା କହିବି, ମଶାରୀକୁ ସେମାନେ ନ ବ୍ୟବହାର କରି ସେମାନେ କଣ କରନ୍ତି ନା, ପୋଖରୀରେ ନଦୀ

0: ଦେଇକି ମାଛ ମାରନ୍ତି, ମାନେ ଯୋଉଟା କି ଜାଲ ହିସାବରେ
1: ଏଇ ମଶାରିଟା ସରକାରଙ୍କ ପାଖରୁ ପାଇଲେ ଯାଇକି ସେ ଜାଲ
0: ଜାଲ କରିବେ, କହିବେ ଜାଲରେ କଲେ ଏଟା ବି ଆମକୁ ହେଲାନି କି ଆମେ ମାଛ ମାରିଲୁ ପଇସା ଦିଟା ଆସିଲା। ତାଙ୍କୁ ଯେତେ ବୁଝେଇଲେ ବି ମୁଁ ନିଜେ ବି ଜାଣିଛି, ମୋ ବାପା ବି କହନ୍ତି ମଶା ଟାଙ୍ଗିକି ସମସ୍ତେ ଶୁଅ, ନା ଭାଇ ମଶା ଟାଙ୍ଗିଲେ କଣ ସେଟା ପୁରା ନିଶ୍ୱାସ ମାରି ଦେଉନି। ମାନେ ଏ ଯୋଉ ମାନେ ଥିଲା ତାଙ୍କ ଚିନ୍ତାଧାରା, ତାପରେ ଧୀରେ ଧୀରେ ସେମାନେ ବୁଝିଲେ ଯେ ନା ଯେତେବେଳେ ତାମାନେ ଗାଁ ଗାଁରେ ତାମାନେ ପ୍ରସାର କରାଗଲା, ସେମାନେ ଯେତେବେଳେ ବଡ ବଡ ପରଦାରେ, ସେତେବେଳେ ତ ଯୋଉ ପରଦା ଫିଲ୍ମ ଦେଖାଉଥିଲା ସେତେବେଳେ ବି ସେ ଯୋଉ ଗୋଟେ ଆସେ ସେଟା ଦେଖନ୍ତି, ତା ସହିତ ଯେତେବେଳେ ରେଡିଓରେ ଶୁଣନ୍ତି ସେତେବେଳେ କୁହନ୍ତି ଓହୋ ତେଣୁକରି ମଶା ହଉଛି, ଏ ହଉଛି ଯୋଉଠିକି ଆମେ ଜ୍ୱର ହଉଛି ସେଥିପାଇଁ ଆମ ଲୋକ ମରୁଛନ୍ତି। ମୁଁ ଗୋଟେ କହିବି ରେଡିଓ ନିହାତି ଆଜ୍ଞା ଗୋଟେ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା, ସେମାନେ ଡାକ୍ତର ବୋଲି ଲୋକ ଜାଣିନଥିଲେ, ସେମାନେ ଗୁଣିଗାରିକୁ ପିଇବା କଥା, ସେଥିପାଇଁ ବାହାର ମାନେ ଯେତେ ଯିଏ ଗୁଣି ସେ ଭଲ ଭାବରେ ତାଙ୍କୁ ଶୋଷଣ କରି ଖାଉଥିଲା। ତ ଧୀରେ ଧୀରେ ତାଙ୍କ ସଚେତନତା ମାନେ ଆସିଲା ଆଉ ସେମାନେ ଆଗକୁ ଆସିଲେ। ଆଉ ଯୋଉଟା କି ଗାଁର ଆଶା ଦିଦି ଯୋଉ ପ୍ରେଗନେଣ୍ଟ ଲେଡିକୁ ନେଇକି ତାକୁ ଯାଇକି ଯିବା ଟୀକା ଦେବା ଇଏ କରିବା, ଯୋଉ ପୋଷଣ ନେଇକି ବହୁତ ମରିଛନ୍ତି ଆଜ୍ଞା ଆଦିବାସୀ
1: ଅଞ୍ଚଳ।
0: ହଁ ତ ସେ ତାପରେ ରକ୍ତ ନଥିଲେ ସେମାନେ କହିବେ ଯେ ରାତିରେ ଆସି ଡାହାଣି ଶୋଷି ଦେଲା,
1: କିନ୍ତୁ ମଶା ଖାଉଛି
0: ଜାଣନ୍ତିନି, ସେମାନେ କହିବେ ନା ଏଟା ରାତିରେ ମଶା ମାନେ ଡାହାଣି ଆସି ରକ୍ତ ଶୋଷିଲା ତେଣୁ ମୋ ରକ୍ତ ସବୁ ଶୁଣେଇଗଲା।
1: ଆଚ୍ଛା
0: ତ ମୋର ସେଇଥିପାଇଁ ରକ୍ତ ମାନେ ଶୁଖିଗଲା।
1: ଆଚ୍ଛା
0: ତ ଏମିତି ବି ଅଛି,
1: ଆପଣ ଶୁଣିଛନ୍ତି?
0: ଏଟା ମୁଁ ଶୁଣିଛି, ମୁଁ ଯଦି ଦେଖିଛି ବି।
1: ତ ବୁଝେଇଲେ ସେମାନେ ବୁଝନ୍ତି?
0: ଦେଖନ୍ତୁ ସେତେବେଳେ ମୁଁ ଛୋଟ ଥିଲି, କିନ୍ତୁ ଏବେ ଯୋଉ ମୋର ପ୍ରୟାସରେ ମୁଁ ଯେତେ ଲୋକଙ୍କ ସହିତ ମିଶିଲିନି କି ଇଏ କଲେନି ସମସ୍ତେ କହନ୍ତି ନା ଏଇଟା ଠିକ, ଆମେ ଆଉ ଏତେ ନୁହଁ ଯେ
1: ଜାଣିବୁନି,
0: ଘଟିଛି ପାଠ ପଢିଲେ ଠୁ ଲୋକ ଜାଣିଲେ। ଆଉ ତା ସହିତ ଆମେ ଯେତେ ଜଣ ବି ପାଠ ପଢିଛୁ କି ଇଏ କରିଛୁ ଗାଁରେ ଯେତେବେଳେ ଗୋଟେ ଯାହା କହିଲେ ବି ସେମାନେ ବୁଝନ୍ତି ଯେ ନା ନା ହଁ ଏଇ ଜିନିଷଟା ହେଲା କି ସେଟା ହେଲା। ମୁଁ କହିବି ନିହାତି ଆଜ୍ଞା ହେଇଛି, ଯୋଉଟା କି ଆପଣଙ୍କ ସ୍ୱାସ୍ଥ୍ୟରେ ବି ବହୁତ ଉନ୍ନତି ଘଟିଛି।
1: ଆଗରୁ ଗାଁ ମାନଙ୍କରେ କାଛୁ କୁଣ୍ଡିଆ ଭଳି ଯୋଉ ସଂକ୍ରାମକ ରୋଗ ହଉଥିଲା, ଡିଆଁ ରୋଗ ଯୋଉଟା ହଇଜା ହଉଥିଲା ବା ବିଭିନ୍ନ ପ୍ରକାର ଡିଆଁ ରୋଗ ହଉଥିଲା, ଆଜିକାଲି ତାର ପରିମାଣ କମିଯାଇଛି ଏବଂ ସଫା ସୁତର ଲୋକ ରହୁଛନ୍ତି ଯେମିତି ସ୍ୱଚ୍ଛ ଭାରତ ମିଶନ
0: କମିଯାଇଛି ଆଜ୍ଞା। କାହିଁକି ନା ଆଗରେ ଏତେ କାଛୁ କୁଣ୍ଡିଆ ଥିଲା ମାନେ ଲୋକ ସ୍ୱଚ୍ଛ କଲେ ସେଇଠି ଗାଈକୁ ନେଇକି ଗୋଧେଇ ଦେଲେ, ସେଇଠି ତାମାନେ ଲୁଗା କାଚିଲେ ସବୁକିଛି, ସେଇଠି ଇଭିନ୍ କି ବାସନ ବି ମାଜିଲେ। ତ ସେଥିଦ୍ୱାରା ଲୋକଙ୍କର ବହୁତ ତାମାନେ କାଛୁ କୁଣ୍ଡିଆ ହଉଥିଲା, ଯୋଉଟା କି ତାମାନେ ସେମାନେ ଭାବୁଥିଲେ ଏଇଟା କି ନା ଏଟା ଠାକୁରାଣୀ ତାଙ୍କ ଦ୍ୱାରା ହେଲା। ଆପଣ ଭାବିଥିବେ ଯେ ବଡ ବଡ ବସନ୍ତ ହେଇଥିଲା ସେତେବେଳେ ସେମାନେ ଭାବନ୍ତି ଏଟା ଠାକୁରାଣୀ ଆସିଲା। ତ ସେଥିପାଇଁ ସେମାନେ କଣ କରନ୍ତି ନା ଗୋଟେ ଦୋଛକି ରାସ୍ତାରେ, ଆପଣ ଜାଣିଥିବେ କି ନାଇଁ ମୁଁ ତାହେଲେ କହୁଛି, ଏ ସବୁ ତାମାନେ ଗାଁ ଗହଳିରେ ଅଛି, ଏବେ ବି କିଛିଟା ଜାଗାରେ ଦୋଛକି ରାସ୍ତାରେ ଗୋଟେ ତାମାନେ ଛୋଟ ଢିଙ୍କି କରିବେ ଆଉ ଗୋଟେ ପୁତଲା ବନେଇବେ, ତାକୁ ନେଇକି ସେଠି ପୂଜା କରିକି ଆସିବେ। କଣ ପୂଜା କରନ୍ତି ମୁଁ ଦିନେ ମୋ ପଛରେ ପଛରେ ଯାଇଥିଲି ଆଜ୍ଞା, ଏଟା ମୋର ଛୁଆ ଦିନର କଥା କହୁଛି, ବୁଝିପାରିଲିନି ଯାଇଥିଲି ଅଧା ରାସ୍ତାରେ ହିଁ ମତେ ଆଣି ଆସିଲେ, କହିଲେ ପୂଜା କରିକି ଆସିଲେ ମୁଁ ଯାଇକି ଦେଖିଲି ସେ ଗୋଟେ ଛୋଟ ଢିଙ୍କି ଥିଲା, ଗୋଟେ ଛୋଟିଆ କଣ୍ଢେଇଟେ ପୂଜା କରାଯାଇଥିଲା, ଗୋଟେ କୁକୁଡ଼ା କି କଣ ବଳିତା ଦିଆ ହେଇଥିଲା, ରକ୍ତ ପଡିଥିଲା, ତାପରେ ସେମାନେ ତାଙ୍କର ଆସିଥିଲେ। ତ ଏଇଟା ମୋର ହେଉଛି ଛୁଆ ଦିନର ଅନୁଭୂତି, ମୁଁ ନିଜ ଆଖିରେ ବି ଦେଖିଛି, କିନ୍ତୁ କୋଉ ଜିନିଷ ଭଲ ହେଲାନି। ତାପରେ ସେମାନେ ଯେମିତି ଆମେ କହନ୍ତି ଲିମ୍ବ ପତ୍ର ପକେଇକି ବେଡ୍ରେ ପକେଇବା, ତାକୁ ଅଲଗା ରଖିବା, ଧୀରେ ଧୀରେ ତାକୁ ସଫା କରିବା, ସେ ଜିନିଷଟା ଯେତେବେଳେ ତାକୁ ତାନେ
1: କରାହେଲା
0: ସେଗଲା, ସେତେବେଳେ ଆଜ୍ଞା ସେ ଲୋକ ପିଲା ଭଲ ହେଇଛି। ତ ମୁଁ ସେଇଟା ସେତେବେଳେ କହିଲି ତମେ ଜାଣିଶୁଣି ଲୋକଟେ ମାରୁଛ କାହିଁକି,
1: ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛ।
0: ହଁ ତ ସେତେବେଳେ ଛୋଟ ଥିଲୁ ନା ଆଜ୍ଞା, ଆମକୁ କେହି କଥା ମାନୁଥିଲେ,
1: କିନ୍ତୁ ଆଜିକା ଦିନରେ ରେଡିଓ ଏଇଭଳି କାର୍ଯ୍ୟକ୍ରମ ଅନେକ ପ୍ରସାର ପ୍ରସାର କରୁଛି ଯୋଉଟା କି ଆଦିବାସୀ ଲୋକମାନଙ୍କର କଣ ସବୁ
0: ସବୁ ଲୋକମାନଙ୍କର
1: କେମିତି ବିକାଶ ହବ, କେମିତି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବେ, କେମିତି ନିଜର ଆର୍ଥିକ ଉନ୍ନତି ହବ, କେମିତି କୃଷି କ୍ଷେତ୍ରରେ ଉନ୍ନତି ହବ, କେମିତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହବ, ଏସବୁ କାର୍ଯ୍ୟକ୍ରମ ରେଡିଓ ପ୍ରଚାର ପ୍ରସାର କରୁଛି। ରେଡିଓ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ କେତେ ଶିକ୍ଷା ପ୍ରଦାନ କରିପାରିଛି?
0: ମୁଁ ତ କହିବି ଆଜ୍ଞା ମୋ ଟାଇମରେ କହିବାକୁ ଗଲେ ଯଦି ଆମେ ଗୋଟେ ଡାଟା ନେବା କି ଆମେ ଗୋଟେ ଆପ୍ରୋକ୍ସିମେଟଲି କହିବା ଆଜ୍ଞା, ଆମେ 80% ଆମେ 80% ଲୋକ ତାମାନେ ରେଡିଓ ଉପରେ ନିର୍ଭର କରୁଥିଲୁ। ଆମେ ଧର ରେଜଲ୍ଟ ବାହାରିଲା, ଆମର ତ କିଛି ନଥିଲା
1: ନା,
0: ମୋବାଇଲ ଥିଲା ସେତେବେଳେ, ତ ମୋବାଇଲ ଯୁଗ ନଥିଲା ସେତେବେଳେ, ଖବର କାଗଜ ନଥିଲା, ଗାଁ ଗହଳିରେ ଆମେ ଖବର କାଗଜ କୋଉଠି ପାଇବୁ, ସେଥିରେ ତ ଆମେ ଜାଣିନେ।

0: ରେଡିଓ ମାଧ୍ୟମରେ ଜାଣିଥିଲୁ ସମାଜ, ପ୍ରଜାତନ୍ତ୍ର, ସମ୍ବାଦ, ଏଇ ତିନିଟା ଜିନିଷକୁ ଆମେ ଜାଣିଥିଲୁ। ଆଉ ଗୋଟେ ଇଂଲିଶ ପେପର ଯେତେବେଳେ ବଡ଼ ହେଲୁ କଲେଜରେ କି ସ୍କୁଲରେ ପଢ଼ିଲୁ ସେତେବେଳେ ଆମେ ନିଜେ ଜାଣିଲୁ ଯେ କାହିଁକି ନା ସ୍କୁଲ ଗୁଡ଼ାକୁ ଆସୁଥିଲା ତ, କିନ୍ତୁ ଟାଇମ୍ସ ଅଫ ଇଣ୍ଡିଆ ଆସିଥିଲା କି ଟେଲିଗ୍ରାଫ ଆସୁଥିଲା, ଏସବୁ ଜିନିଷ ଆମେ ସେଠି ପାଇଥିଲୁ। ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ଷ୍ଟଡି ଆସୁଥିଲା ସେଟା ସ୍କୁଲରେ ଆମେ ପାଇଥିଲୁ, କିନ୍ତୁ ଗାଁ ଗହଳିରେ ଆମେ ସବୁ ତ ଆମେ ନିର୍ଭର କରୁଥିଲୁ ରେଡିଓକୁ, କାହିଁକି ନା ସମସ୍ତେ କାନ ଦେଇକି ଶୁଣୁଥିଲୁ ରଜ ଟାଇମ୍ ଆସିଗଲା ଏ ରେଜଲ୍ଟ ବାହାରିବ, ଏ ରେଜଲ୍ଟ କେବେ ବାହାରିବ ଦେଖ ଦେଖ ଏକ ତାରିଖ ବାହାରିବ, ମାନେ ସେଇଦିନଠୁ ଗଣୁଥିବୁ କେତେ ତାରିଖ ବାହାରିବ, ଜଣା ତ ନଥାଏ କୋଉ ଦିନ ବାହାରିବ, ଯୋଉଦିନ ବାହାରିବ ସେଦିନ ଆମେ ଜାଣିଲୁ ରେଜଲ୍ଟ ବାହାରିଲା। ଆଉ
1: ତ
0: ତାପରେ ଆସୁ ସହରକୁ, ସିଏ ପୁଣି କୁହାଯିବ ଯେ ମାନେ ଦରଖାସ୍ତ ଆହ୍ୱାନ କରାହେଲା ଇଏ କରାହେଲା, ସେତେବେଳେ ଯାହା ଇଂଲିଶ ଯାହା ଓଡ଼ିଆ ଆମେ ସବୁ ବୁଝୁଥିଲୁ, ଯୋଉମାନେ ଇଂଲିଶ ବୁଝୁଥିଲେ ସେମାନେ ଠିକ, ଯୋଉମାନେ ଓଡ଼ିଆ ବୁଝୁଥିଲେ ସେମାନେ ବି ଠିକ, ସେ ଭାବିକି ତାନେ ଆମେ ସହରକୁ ଆସିକି ନିଜର ଫୋନ୍ ପକେଇ ପାରୁଥିଲୁ।
1: ଏଇ ରେଡିଓ ମାଧ୍ୟମରେ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ କଣ ଆଶା ରଖିବା ରେଡିଓଠାରୁ?
0: ରେଡିଓଠାରୁ ଆଜ୍ଞା ଆମେ ଆଶା ରଖିବା ଯେ ଏମିତି ପ୍ରସାର ଆହୁରି ହଉ, ଆହୁରି ତାମାନେ ବିଭିନ୍ନ ରିସର୍ଚ୍ଚ ପର୍ସନ୍ସକୁ ଆଣନ୍ତୁ, ଆଉ ଯୋଉଥିରେ ତାମାନେ ଅନ୍ଧବିଶ୍ୱାସ ଅଛି ଯେମିତି କହିଲେ ଏବେ ମଧ୍ୟ ଅଛି, ଗୋଟେ ଝିଅ ବାହା ହେଇ ନ ପାରିଲେ ତାକୁ ଗୋଟେ ଗଛରେ ବାହାଘର କରିଦେବା, ବା ଗୋଟେ ପୁଅ ବାହା ହେଇପାରୁନି ତାକୁ ବି ଗଛରେ ବାହାଘର କରିଦେବା, କି ଗୋଟେ କୁକୁର ସହିତ ବାହାଘର କରିଦେବା, କି ବା ଧର ଗୋଟେ ଝିଅର ତାମାନେ ଦାନ୍ତଟେ ବାହାରି ଯାଇଛି କି ପୁଅର ଦାନ୍ତଟେ ତାମାନେ ବାହାରି ଯାଇଛି ଜନ୍ମରୁ ବଡ ହେଇଯାଇଛି, ଆମେ କହନ୍ତି କଣ ବେବି ଟିଥ ଯୋଉଟାକୁ କହୁଛୁ, ଭାବନ୍ତିନି କୋଉ କାରଣ ବଶତଃ ଗୋଟେ ଦାନ୍ତଟେ ବାହାରି ଯାଇଛି ବଡ ହେଇଯାଇଛି, ସେମାନେ ଭାବନ୍ତି ଏଇଟା ହଉଛି କୁକୁର ଦାନ୍ତ, ତ ସେମାନେ କୁକୁରକୁ ବାହାଘର କରିଦିଅନ୍ତି। ଏଟା ନଜର ଆସିଛି ଆଜ୍ଞା, ଅଛି ଏଟା ମୁଁ କହିବି ଆପଣଙ୍କୁ, ଏଇଟା 9-10 ବର୍ଷର କଥା, ମାନେ ଲୋକ ଏମିତି କରିଛନ୍ତି। ତ ଯଦି ଆମେ ତାଙ୍କୁ କହିବା ଯେ ନା ସାଇନ୍ସ ଏତେ ଆଗେଇଲାଣି, କଣ ପାଇଁ ଦାନ୍ତର କ୍ୟାଲସିୟମରୁ ସେ ବଢିଯାଇଛି, ବା ଆମେ ତାକୁ କହିପାରିବା ଯେ ଯଦି ପିଲାଟା ବାହାଘର ହେଇପାରୁନି ହୁଏତ ତାର କ୍ୱାଲିଫିକେସନ ତାର ହେଇପାରେ, ବା ସିଏ ଯାଉଥିବ ଯୋଉ ଝିଅକୁ ତାକୁ ଯଦି ଏମିତି ତାମାନେ ଆମେ କହିପାରିବା ତାଙ୍କ ମାନଙ୍କ ଗୋଟେ ଅନ୍ଧବିଶ୍ୱାସ ଯାଇପାରିବ। ଆଉ ଗୋଟେ ଜିନିଷ ହଉଛି ଆଜ୍ଞା, ଯେତେ ତାନେ ଶିକ୍ଷାର ପ୍ରସାରଣ ହବ ସବୁ ଜିନିଷ ଆପେ ଆପେ ଠିକ ହେବ।
1: ଯାହା ହଉ, ଆପଣ ଆମକୁ ଆସି ଆମ କାର୍ଯ୍ୟକ୍ରମରେ ଆପଣ ସାମିଲ ହେଇଛନ୍ତି, ଅନେକ ସଚେତନତାର ବାର୍ତ୍ତା ଦେଇଛନ୍ତି, ରେଡିଓ ମଧ୍ୟ ତାର ଗୁରୁଦାୟିତ୍ୱ ଭାବି ଅନେକ ସଚେତନତାର ବାର୍ତ୍ତା ଆଗକୁ ମଧ୍ୟ ପ୍ରଚାର ପ୍ରସାର କରିଚାଲିବ। ଏବେ 90 ବର୍ଷରେ ଆକାଶବାଣୀ ପଦାର୍ପଣ କରିଛି, ଆକାଶବାଣୀର 90 ବର୍ଷ ଲୋକମାନଙ୍କୁ ଅନେକ ସଚେତନ କରିଛି, ଆଗାମୀ ଦିନରେ ମଧ୍ୟ ଏହିପରି ସଚେତନତାର ଯାତ୍ରା ଜାରି ରହିବ। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।
2: ଶୁଣୁଥିଲେ କାର୍ଯ୍ୟକ୍ରମ ଆଜିର ଅତିଥି ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀର ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ये है विविध भारती राष्ट्रीय सेवा छाया गीत कार्यक्रम आप सुनेंगे बस थोड़ी ही देर में।
1: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 10:00 ଏଥର ଶୁଣନ୍ତୁ ଲୋକଗୀତରେ ଖଞ୍ଜଣୀ ପରିବେଷଣ କରୁଛନ୍ତି ଶିବପ୍ରସାଦ ସାହୁ ଏବଂ ସାଥୀ କଳାକାର।

ଶୁଣୁଥିଲେ ଲୋକଗୀତରେ ଖଞ୍ଜଣି ପରିବେଷଣ କଲେ ଶିବପ୍ରସାଦ ସାହୁ ଏବଂ ସାଥୀ କଳାକାର। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 98.3 meter ତଥା 1584 kHz ଯୋଗେ, FM ବ୍ୟାଣ୍ଡ 106.1 MHz ଯୋଗେ। ଏହି କାର୍ଯ୍ୟକ୍ରମ ଆପଣ ଏକାସଙ୍ଗେ ଶୁଣିପାରୁଛନ୍ତି।